0: ये विविध भारती है। थोड़ी देर में आप सुनेंगे समाचार।
1: ଏତେବେଳ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ, ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ମଧ୍ୟାହ୍ନ 12ଟା। ଆରମ୍ଭ କରୁଛୁ ଚହଲା କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଚାଙ୍ଗୁ ଗୀତ, ପରିବେଷଣ କରିଛନ୍ତି ଶିଳ୍ପୀ ସୁଦର୍ଶନ ନାୟକ ଏବଂ ସାଥୀ।

0: ଶୁଣୁଥିଲେ ଚହଲା କାର୍ଯ୍ୟକ୍ରମ। ଆଜି ଏଥିରେ ପ୍ରଚାର କଲୁ ଚାଙ୍ଗୁ ଗୀତ। ପରିବେଷଣ କରିଥିଲେ ଶିଳ୍ପୀ ସୁଦର୍ଶନ ନାୟକ ଏବଂ ସାଥୀ। ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: दास्तान बेमिसाल संगीत की
2: उड़ जा काले कावा तेरे मुंह विच खंड पाव।
1: एक उत्तम जीवन की कहानी उजाले उनकी यादों के संगीतकार उत्तम सिंह के साथ 20 सितंबर से हर रविवार शाम 4 बजे सिर्फ

0: କ୍ଷେତ୍ରରେ ସ୍ୱାବଲମ୍ବୀ କରିଥାଏ। ଆଜିର ସମୟରେ ଉଭୟ ମହିଳା ଏବଂ ପୁରୁଷ ସଂଗଠିତ ଅବା ଅଣସଂଗଠିତ କ୍ଷେତ୍ରରେ କାମ କରୁଛନ୍ତି, କିନ୍ତୁ ଅନେକ ସମୟରେ ସେମାନେ ନିଜର ପାରିଶ୍ରମିକ ବାବଦରେ ଭେଦଭାବର ଶିକାର ହୋଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଶୋଷଣ ତଥା ଅନ୍ୟାୟରୁ ସୁରକ୍ଷା ଦେବା ପାଇଁ ଆଇନ ତିଆରି କରାଯାଇଛି, ଯାହାକି ସମାନ ପାରିଶ୍ରମିକ ଆଇନ ଭାବରେ ଜଣାଶୁଣା। ଆସନ୍ତୁ ଏ ସମ୍ପର୍କରେ ଶୁଣିବା ଆଲୋଚନା। ଆଲୋଚନା କରିଛନ୍ତି ଆଇନଜୀବୀ ବିଶ୍ୱଜିତ ମହାପାତ୍ର। ତାଙ୍କ ସହିତ ଆଲୋଚନାରେ ଅଛନ୍ତି ସୁପର୍ଣ୍ଣା ଦତ୍ତ।
1: ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମାନ ମୂଲ୍ୟର କାମ ପାଇଁ ସମାନ ପାରିଶ୍ରମିକ ମିଳିବା ଏକ ସାମ୍ବିଧାନିକ ତଥା ମାନବିକ ଅଧିକାର, ଏବଂ ଏହା ନ ମିଳିବା ଏକ ପ୍ରକାର ମାନବାଧିକାର ଉଲ୍ଲଂଘନ ବୋଲି କୁହାଯାଇପାରେ। ଖାସ କରି କର୍ମଜୀବୀ ମହିଳାମାନଙ୍କ କ୍ଷେତ୍ରରେ ଏହା ବେଶୀ ଦେଖାଯାଏ। ସମାନ କାମ ପାଇଁ ଜଣେ ପୁରୁଷ ଅଧିକ ପାରିଶ୍ରମିକ ପାଉଥିବା ବେଳେ ଜଣେ ମହିଳା କମ୍ ପାରିଶ୍ରମିକ ପାଇଥାନ୍ତି। ଆମ ଦେଶରେ ନୁହେଁ, ସମଗ୍ର ବିଶ୍ୱରେ ଏହା ପରିଲକ୍ଷିତ ହୁଏ। ଏହି କ୍ଷେତ୍ରରେ ଗବେଷଣା କରୁଥିବା ସାମାଜିକ କର୍ମୀ ଓ ବିଶେଷଜ୍ଞମାନଙ୍କ ମତରେ ବିଶ୍ୱବ୍ୟାପୀ ମହିଳାମାନେ ପୁରୁଷମାନଙ୍କଠାରୁ ହାରାହାରି ପ୍ରାୟ ଶତକଡ଼ା 20% କମ୍ ପାରିଶ୍ରମିକ ପାଆନ୍ତି। ଭାରତରେ ଶ୍ରମିକମାନେ ଯେଉଁ ଆୟ କରନ୍ତି ତାହାର ଶତକଡ଼ା 80% ପୁରୁଷ ଶ୍ରମିକମାନେ ପାଉଥାନ୍ତି ଏବଂ ମହିଳା ଶ୍ରମିକମାନେ ମାତ୍ର ଶତକଡ଼ା 18% ପାଆନ୍ତି। ଆମ ରାଜ୍ୟର ଗ୍ରାମାଞ୍ଚଳରେ ପାରିଶ୍ରମିକରେ

0: ଲିଙ୍ଗଗତ ବ୍ୟବଧାନ ପ୍ରାୟ ଶତକଡ଼ା 40% ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ଜାତୀୟ ହାର ତୁଳନାରେ ଓଡ଼ିଶାରେ କୃଷି କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନେ ଅପେକ୍ଷାକୃତ କମ୍ ପାରିଶ୍ରମିକ ପାଆନ୍ତି। ଯଦିଓ ଆମ ରାଜ୍ୟରେ କୃଷି କ୍ଷେତ୍ରରେ ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା ଶ୍ରମିକ କାମ କରନ୍ତି, କିନ୍ତୁ ଦୁଃଖର ବିଷୟ ଏହିକି ଯେ ମହିଳା ଶ୍ରମିକମାନେ ପୁରୁଷ ଶ୍ରମିକମାନଙ୍କ ତୁଳନାରେ କମ୍ ପାରିଶ୍ରମିକ ପାଆନ୍ତି। ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ, କିନ୍ତୁ କୃଷି କ୍ଷେତ୍ରରେ ଆମ ରାଜ୍ୟ ଅପେକ୍ଷାକୃତ ପଛରେ ରହିଛି। କୃଷି କ୍ଷେତ୍ରରେ କାମ କରୁଥିବା ମହିଳା ଶ୍ରମିକମାନଙ୍କୁ ସମାନ ପାରିଶ୍ରମିକ ନ ମିଳିବା ଏହାର ଏକ ପ୍ରମୁଖ କାରଣ ବୋଲି କୁହାଯାଇପାରେ। କମ୍ ପାରିଶ୍ରମିକ ମିଳୁଥିବା କାରଣରୁ ମହିଳା ଶ୍ରମିକମାନେ ଗ୍ରାମାଞ୍ଚଳର କୃଷିକ୍ଷେତ୍ର ଛାଡ଼ି ଶିଳ୍ପ କ୍ଷେତ୍ରରେ ଏବଂ ଅନ୍ୟାନ୍ୟ ସେବା ପ୍ରଦାନକାରୀ ସଂସ୍ଥାରେ କାମ କରିବା ପାଇଁ ସହରାଞ୍ଚଳକୁ ଚାଲି ଆସୁଛନ୍ତି। କିନ୍ତୁ ସେଠାରେ ମଧ୍ୟ ମହିଳା ଶ୍ରମିକମାନେ ନାନା ପ୍ରକାର ଶୋଷଣର ଶିକାର ହେଉଥିବା ଦେଖାଯାଉଛି। ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସାଧାରଣତଃ ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କୁ ଅପେକ୍ଷାକୃତ କମ୍ ସୁଯୋଗ ମିଳିଥାଏ। ଏହି ଲିଙ୍ଗଗତ ଭେଦଭାବ ଦୂର କରି ମହିଳାମାନଙ୍କୁ ଅଧିକରୁ ଅଧିକ ସ୍ୱାବଲମ୍ବୀ କରିବା ଏବଂ ସେମାନଙ୍କୁ ସମାନ କାମ ପାଇଁ ସମାନ ପାରିଶ୍ରମିକ ପ୍ରଦାନ କରିବାର ମହତ୍ ଉଦ୍ଦେଶ୍ୟ ନେଇ ଜାତିସଂଘ ସେପ୍ଟେମ୍ବର 18, 2020 ସେହି ଦିନଟିକୁ ସମାନ ପାରିଶ୍ରମିକ ଦିବସ ବା ଇକ୍ୱାଲ ପେ ଡେ ଭାବରେ ପାଳନ କରିବାକୁ ବିଧିବଦ୍ଧ ଭାବେ ଘୋଷଣା କଲେ। ପାରିଶ୍ରମିକରେ ରହୁଥିବା ଲିଙ୍ଗଗତ ବୈଷମ୍ୟକୁ ଦୂର କରିବାର ମହତ୍ ଲକ୍ଷ୍ୟ ସାଧନ ପାଇଁ ସଚେତନତା ସୃଷ୍ଟି କରିବା ହେଉଛି ସମାନ ପାରିଶ୍ରମିକ ଦିବସ ବା ଇକ୍ୱାଲ ପେ ଡେ ପାଳନର ମୁଖ୍ୟ ଉଦ୍ଦେଶ୍ୟ।
1: ଆପଣ ତ ଠିକ କଥା କହିଲେ ଯେ ଆମର ଭଉଣୀମାନେ ବିଭିନ୍ନ ଶିଳ୍ପ କ୍ଷେତ୍ର ହେଲା, କୃଷି କ୍ଷେତ୍ର ହେଲା, ଖଣି ଖାଦାନରେ କାମ କରୁଛନ୍ତି, କିନ୍ତୁ ବେଳେବେଳେ ଦେଖାଯାଏ ଯେ ଏଇ ଯେଉଁ ପାରିଶ୍ରମିକ ଦେବାରେ ବ୍ୟତିକ୍ରମ ସୃଷ୍ଟି ହୁଏ। ସେଥିପାଇଁ ଏହାକୁ ଆଖି ଆଗରେ ରଖି ଏହି ଦିନଟିକୁ ପାଳନ କରାଯାଉଛି, କିନ୍ତୁ ଏଥିପାଇଁ ସ୍ୱତନ୍ତ୍ର ଧରଣର ଆଇନ ପ୍ରଣୟନ କରାଯାଇଛି କି?
0: ହଁ, ଆପଣ ଠିକ ପ୍ରଶ୍ନ ପଚାରିଛନ୍ତି। ଆମର ଭାରତୀୟ ସମ୍ବିଧାନର 39 ଅନୁଚ୍ଛେଦ ଅନୁସାରେ ସମାନ ଧରଣର କାମ ପାଇଁ ଉଭୟ ପୁରୁଷ ଓ ମହିଳା ଶ୍ରମଜୀବୀମାନଙ୍କୁ ସମାନ ପାରିଶ୍ରମିକ ପ୍ରଦାନ କରିବା ଉଦ୍ଦେଶ୍ୟରେ ଭାରତ ସରକାର 1975 ସେପ୍ଟେମ୍ବର 26 ଦିନ ଏକ ଅର୍ଡିନାନ୍ସ ବା ଅଧ୍ୟାଦେଶ ମାଧ୍ୟମରେ ଏକ ନୂତନ ଆଇନ ପ୍ରଣୟନ କଲେ। ତା ପରବର୍ଷ ଅର୍ଥାତ 1976 ସେହି ଅର୍ଡିନାନ୍ସ ବା ଅଧ୍ୟାଦେଶ ବଦଳରେ ଇକ୍ୱାଲ ରେମୁନେରେସନ୍ ଆକ୍ଟ 1976 ବିଧିବଦ୍ଧ ଭାବେ ପାର୍ଲିଆମେଣ୍ଟରେ ପାସ୍ ହୋଇ ଦେଶବ୍ୟାପୀ କାର୍ଯ୍ୟକାରୀ କରାଗଲା।
1: ତେବେ ଆପଣ କହିଲେ ଯେ ଏଥିପାଇଁ ତ ଆମର ଆଇନ ପ୍ରଣୟନ କରାଯାଇଛି, କିନ୍ତୁ ଏଥିପାଇଁ କ'ଣ ସବୁ ବ୍ୟବସ୍ଥା ରହିଛି ସେ ବିଷୟ ଟିକେ କୁହନ୍ତୁ।
0: ଏହି ଇକ୍ୱାଲ ରେମୁନେରେସନ୍ ଆକ୍ଟର ଧାରା 4 ଅନୁସାରେ କୌଣସି ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ବା ବ୍ୟକ୍ତିବିଶେଷ କେବଳ ଲିଙ୍ଗଗତ କାରଣରୁ ପାରିଶ୍ରମିକ ପ୍ରଦାନ କ୍ଷେତ୍ରରେ ଭେଦଭାବ କରିପାରିବେ ନାହିଁ, ଏବଂ ଏହି ଆଇନର ପାଳନ କରିବା ବାହାନରେ ଅଧିକ ପାରିଶ୍ରମିକ ପାଉଥିବା ବର୍ଗର ଶ୍ରମିକ ବା କର୍ମଚାରୀଙ୍କ ପାରିଶ୍ରମିକକୁ କମ୍ କରିପାରିବେ ନାହିଁ। ଉଦାହରଣ ସ୍ୱରୂପ, ଯଦି ଗୋଟିଏ ସଂସ୍ଥାରେ ପୁରୁଷମାନଙ୍କୁ ଅଧିକା ପାରିଶ୍ରମିକ ମିଳୁଛି ଏବଂ ମହିଳାମାନଙ୍କୁ କମ୍ ପାରିଶ୍ରମିକ ମିଳୁଛି, ଏହି ଆଇନ ପାଳନ ବାହାନରେ ପୁରୁଷ କର୍ମଚାରୀଙ୍କ ପାରିଶ୍ରମିକକୁ କମାଇ ଯାଇପାରିବ ନାହିଁ, ତା ବଦଳରେ ମହିଳା କର୍ମଚାରୀମାନଙ୍କ ପାରିଶ୍ରମିକକୁ ବୃଦ୍ଧି କରାଯିବ, ଯାହାଦ୍ୱାରା ଦୁଇଟାକ ସମାନ ହେବ। ତା ଛଡ଼ା ଏହି ଆଇନର ଧାରା 5 ଅନୁସାରେ କୌଣସି ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ନିଯୁକ୍ତି ସମୟରେ କିମ୍ବା ନିଯୁକ୍ତି ପରବର୍ତ୍ତୀ ପଦୋନ୍ନତି ବଦଳି ଓ ପ୍ରଶିକ୍ଷଣ କ୍ଷେତ୍ରରେ କେବଳ ଲିଙ୍ଗଗତ କାରଣରୁ ମହିଳାମାନଙ୍କ ସହିତ ପାତରଅନ୍ତର କରିପାରିବେ ନାହିଁ। ତା ଛଡ଼ା ଏହି ଇକ୍ୱାଲ ରେମୁନେରେସନ୍ ଆକ୍ଟର ଧାରା 6 ମଧ୍ୟ ଆହୁରି ବ୍ୟବସ୍ଥା ରଖାଯାଇଛି ଯେ ମହିଳାମାନଙ୍କ ପାଇଁ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସରକାର ଉପଦେଷ୍ଟା କମିଟିମାନ ଗଠନ କରିବେ, ଏବଂ ସେହି ଉପଦେଷ୍ଟା କମିଟିମାନଙ୍କର ଉପଦେଶ ଅନୁସାରେ ସରକାର ନୂତନ ନିଯୁକ୍ତି ସୃଷ୍ଟି କରିବେ।
1: ତେବେ ଆମର ମହିଳାମାନେ ବିଭିନ୍ନ ସଂଗଠିତ ଅସଂଗଠିତ କ୍ଷେତ୍ରରେ କାମ କରୁଛନ୍ତି, ସେମାନେ କେମିତି ସମାନ ପାରିଶ୍ରମିକ ପାଇପାରିବେ?
0: ଉଭୟ ସଂଗଠିତ ଓ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ମହିଳା

ମଧ୍ୟ ବ୍ୟବସ୍ଥା ରହିଛି ଏଇ ଆଇନରେ। ତା ଛଡ଼ା ଏଇ ଆକ୍ଟ ଅନୁସାରେ ଯେଉଁ ସବୁ ଆମର ସବୁ ଇନ୍ସପେକ୍ଟର ସବୁ ଆପଏଣ୍ଟମେଣ୍ଟ ହେବେ ବା ହେଇଛନ୍ତି, ସେମାନେ ଯେତେବେଳେ ସେଇ ସଂସ୍ଥାକୁ ଯିବେ ଇନ୍ସପେକ୍ସନ୍ କରିବା ପାଇଁ, ଏବଂ ଯଦି ସେହି ସଂସ୍ଥାର ମାଲିକ ବା ତାଙ୍କର ଯେ କ୍ଷମତାପ୍ରାପ୍ତ କର୍ମଚାରୀ ଯଦି ତାଙ୍କୁ ଆବଶ୍ୟକୀୟ ତଥ୍ୟ ଯୋଗାଇ ନଦେବେ, ତାହା ମଧ୍ୟ ଏକ ଧର୍ତ୍ତବ୍ୟ ଅପରାଧ ବୋଲି ଗ୍ରହଣ କରାଯାଇଛି। ଏବଂ ଏଥିପାଇଁ ମଧ୍ୟ

0: ହାସଲ କରିପାରିବେନି।
1: ଯାଉ ଆଜି ଯୋଉ ଆମର ଆଲୋଚନା ଥିଲା ଆନ୍ତର୍ଜାତିକ ସମାନ ପାରିଶ୍ରମିକ ଦିବସ, ଏଇ ଦିବସର ପାଳନର ମୁଖ୍ୟ ଆଭିମୁଖ୍ୟ ସମ୍ପର୍କରେ ଆମର ଭଉଣୀମାନଙ୍କୁ ଅନେକ ଗୁଡ଼ିଏ ତଥ୍ୟ ତ ଦେଲେ, ତେବେ ଆଜି ଆମ ଷ୍ଟୁଡିଓକୁ ଆପଣ ଆସିଛନ୍ତି, ଆମର ଭଉଣୀମାନଙ୍କୁ କଣ ପରାମର୍ଶ ଦେବେ?
0: ଭଉଣୀମାନଙ୍କୁ କେବଳ ଗୋଟିଏ ଅନୁରୋଧ କରିବି, ଆପଣମାନେ ନିଜ ଅଧିକାର ବିଷୟରେ ଜାଣନ୍ତୁ, ଅଧିକାରକୁ କେମିତି ସାବ୍ୟସ୍ତ କରିହେବ ସେ ବିଷୟରେ ମଧ୍ୟ ସଚେତନ ହୁଅନ୍ତୁ। ସମାନ ପାରିଶ୍ରମିକ ପାଇବା ଆପଣଙ୍କର ଅଧିକାର, ସେ ଅଧିକାରରୁ ଆପଣଙ୍କୁ କେହି ବଞ୍ଚିତ କରିପାରିବେ ନାହିଁ, ଏବଂ ସରକାର ମଧ୍ୟ ଆପଣଙ୍କର ଏହି ଅଧିକାରକୁ ସୁରକ୍ଷା ଦେବା ପାଇଁ ଆଇନ ବ୍ୟବସ୍ଥା ମଧ୍ୟ କରିଛନ୍ତି। ସେହି ଆଇନ ସମ୍ପର୍କରେ ଜାଣନ୍ତୁ ଏବଂ ଆଇନର ସୁଯୋଗ ନିଅନ୍ତୁ।
1: ଯାଉ ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆମର ଯୋଉ ଆଲୋଚନା ରହିଛି ସମାନ ପାରିଶ୍ରମିକ କଣ ଆଇନ ରହିଛି ସେ ବିଷୟରେ ଅନେକ ଗୁଡ଼ିଏ ମୂଲ୍ୟବାନ ତଥ୍ୟ ଆମର ଭଉଣୀମାନଙ୍କୁ ଦେଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
0: ନମସ୍କାର।
2: ଶୁଣିଲେ ସମାନ ପାରିଶ୍ରମିକ ଆଇନ ସମ୍ପର୍କରେ ଆଇନଜୀବୀ ବିଶ୍ୱଜିତ ମହାପାତ୍ରଙ୍କ ସହ ଆଲୋଚନା। ତାଙ୍କ ସହ ଆଲୋଚନାରେ ଥିଲେ ସୁପର୍ଣ୍ଣା ଦତ୍ତ। ଆମ ଦେଶର ସମ୍ବିଧାନରେ ପ୍ରତ୍ୟେକ ନାଗରିକଙ୍କ ଅଧିକାରକୁ ସୁରକ୍ଷା ପାଇଁ ଅନେକ ଆଇନ ତିଆରି କରାଯାଇଛି, କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଏ ସମ୍ପର୍କରେ ଜାଣିବା ଏବଂ ଅନ୍ୟାୟର ଶୋଷଣର ଶିକାର ହେଲେ ତାର ସହାୟତା ନେବା। ତେବେ ତିଆରି ହୋଇଥିବା ଆଇନରେ ବିଭିନ୍ନ ସମୟରେ ଯୁଗୋପଯୋଗୀ ପରିବର୍ତ୍ତନ ମଧ୍ୟ କରାଯାଇଥାଏ। ସମାନ ପାରିଶ୍ରମିକ ଆଇନ ସମ୍ପର୍କରେ ଆଲୋଚନା ତ ଶୁଣିଲେ, କିନ୍ତୁ ଏହାଛଡ଼ା ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପୁରୁଷ ଓ ମହିଳାଙ୍କର ଅଧିକାରର ସୁରକ୍ଷା ପାଇଁ ଶ୍ରମ ଆଇନ ମଧ୍ୟ ରହିଛି। ଏ ସମ୍ପର୍କରେ ଆଉ କିଛି କଥା ଜାଣିବା ଆଇନଜୀବୀ ଜ୍ୟୋତି ପ୍ରକାଶ ନାୟକଙ୍କ ଠାରୁ।
3: ଇଂରେଜମାନେ 200 ବର୍ଷ ଶାସନ କଲେ, ଇଣ୍ଡଷ୍ଟ୍ରିରେ ହେଉ ବା ଘରୋଇ କାମ ହେଉ, ଚାଷବାସ କାମ ହେଉ, କୌଣସି କାର୍ଯ୍ୟରେ ଭାରତୀୟ ଲୋକମାନଙ୍କୁ ବ୍ୟବହାର କରୁଥିଲେ। ବ୍ୟବହାର ସମୟରେ ସେମାନେ ଅନେକ ନିର୍ଯାତନା ମଧ୍ୟ ଦେଉଥିଲେ, ଶ୍ରମିକମାନଙ୍କୁ ଉପଯୁକ୍ତ ନ୍ୟାୟ ମିଳୁନଥିଲା, ଯଥା କାର୍ଯ୍ୟର ସମୟସୀମା ନଥିଲା, କାର୍ଯ୍ୟ ପାଇଁ ଯେତିକି ପ୍ରାପ୍ୟ ତା ମଧ୍ୟ ନଥିଲା, କାର୍ଯ୍ୟ ଯେତିକି କଲେ ସେ ପ୍ରାପ୍ୟ ଉପଯୁକ୍ତ ସମୟରେ ମଧ୍ୟ ମିଳୁନଥିଲା, ଯେଉଁଥିପାଇଁ କି ଶ୍ରମିକମାନେ ବହୁତ କ୍ଷୁବ୍ଧ ଥିଲେ, ପ୍ରତିବାଦ ବିଶେଷ କରିପାରୁନଥିଲେ। 1881 ଭାରତର ପ୍ରଥମ ଇଣ୍ଡିଆନ ଫ୍ୟାକ୍ଟରୀ ଆକ୍ଟ ପ୍ରଣୟନ ହୋଇଥିଲା। ତାପରେ କାର୍ଯ୍ୟରେ ନିୟୋଜିତ ହୋଇଥିବା ଲୋକମାନେ ବା ଶ୍ରମିକମାନଙ୍କ ପାଇଁ କାର୍ଯ୍ୟ ସମୟରେ ଯଦି କୌଣସି ଶାରୀରିକ ଆଘାତ ସେମାନେ ପାଆନ୍ତି, ସେଥିପାଇଁ କିପରି କ୍ଷତିପୂରଣ ପାଇବେ, ଏକ ନୂତନ ଆଇନ ଯେଉଁ ଅଣାଗଲା 1923। ପରବର୍ତ୍ତୀ ସମୟରେ 1926 ଭାରତରେ ଟ୍ରେଡ୍ ୟୁନିୟନ କରିବା ପାଇଁ ସ୍ୱୀକୃତି ପ୍ରଦାନ କରାଗଲା, ବା ଶ୍ରମିକମାନେ ଗୋଟେ ସଂଗଠନ କରିପାରିବେ ଏବଂ ସଂଗଠନ ମାଧ୍ୟମରେ ସେମାନଙ୍କର ଦାବିକୁ ସେମାନେ ଉପସ୍ଥାପନ କରିପାରିବେ। ଶ୍ରମିକମାନେ ଯେତିକି ପରିଶ୍ରମ ସେମାନେ କରୁଛନ୍ତି ତାର ଉପଯୁକ୍ତ ଅର୍ଥ କେମିତି ତାଙ୍କୁ ମିଳିବ, ସେଥିପାଇଁ ଏକ ଆଇନ ଆସିଲା 1936। ଏମିତି ଅନେକ ଆଇନ ଆସ୍ତେ ଆସ୍ତେ ଯୋଡ଼ି ହେଇଯାଇଛି। ପୂର୍ବରୁ ଆମର 29 ଲେବର ଆଇନ ଥିଲା, କିନ୍ତୁ ତାକୁ ଆମେ ପରିବର୍ତ୍ତନ କରିକି 4 ଲେବର ଆଇନରେ ସୀମିତ ରଖିଲୁ। 2019 ଗୋଟେ ଲେବର ଆଇନ ତିଆରି ହେଇଥିଲା, ସମସ୍ତଙ୍କୁ ସମାନ କାମ ପାଇଁ ସମାନ ଦରମା ପ୍ରଦାନ କରାଯିବ। ଆଉ ଦ୍ୱିତୀୟ ଆଇନଟି ଆସିଲା ଇଣ୍ଡଷ୍ଟ୍ରିଆଲ ରିଲେସନ କୋର୍ଟ 2020 କାର୍ଯ୍ୟକାରୀ କରାଗଲା। ଯେଉଁମାନେ ଶିଳ୍ପରେ କାମ କରୁଛନ୍ତି, ବିଭିନ୍ନ ପ୍ରକାର ଶିଳ୍ପ, ଗୁରୁ ଶିଳ୍ପ, ମଧ୍ୟମ ଶିଳ୍ପ ହଉ, କ୍ଷୁଦ୍ର ଶିଳ୍ପ ହଉ, ସେମାନଙ୍କ ପାଇଁ ନୂତନ ଆଇନ ଅଣାଗଲା। ସେ ଆଇନ ବଳରେ ସମସ୍ତଙ୍କୁ ଆପଏଣ୍ଟମେଣ୍ଟ ଲେଟର ଦିଆଯିବା ଦରକାର, ଆପଏଣ୍ଟମେଣ୍ଟ ଲେଟର ସେମାନେ ପାଇବା ଦରକାର। ତାଙ୍କ ସେଫ୍ଟି ସୁରକ୍ଷା ପାଇଁ ଇଣ୍ଡଷ୍ଟ୍ରିଆଲ ଲ ଅଣାଗଲା। ଆଉ ସୋସିଆଲ ସିକ୍ୟୁରିଟି ଆକ୍ଟ 2020 ଅଣାଗଲା, ସାମାଜିକ ସୁରକ୍ଷା ତାଙ୍କୁ କେମିତି ଦିଆଯିବ, ସମାଜରେ ସେମାନେ କେମିତି ଭଲରେ ବଞ୍ଚିବେ, ଯାହା ଅଧିକାର ଅଛି, ଆଇନ ଅଛି, ପାଇବା ପାଇଁ ସେମାନେ ହକଦାର ହେବେ। ଆଉ ଗୋଟେ ହେଉଛି ଅକୁପେସନାଲ ହେଲ୍ଥ ଆଣ୍ଡ ୱାର୍କିଂ କଣ୍ଡିସନ ଭିତରେ ସେମାନେ ରହିବେ, ସେଟା ମଧ୍ୟ 2020 ଅଣାଗଲା। କାର୍ଯ୍ୟ ସମୟରେ ସେମାନେ କେତେ ଦୂର ସୁରକ୍ଷିତ ରହିବେ ଆଉ ତାଙ୍କର ସ୍ୱାସ୍ଥ୍ୟ ସୁରକ୍ଷିତ ରହିବ, ଏଇ 4 ଆଇନ ଭିତରେ ତାକୁ ସୀମିତ କରିଦିଆଗଲା। ଏବଂ ସେ ଆଇନଟାକୁ 2025 21 ନଭେମ୍ବରରେ କେନ୍ଦ୍ର ସରକାର କାର୍ଯ୍ୟକାରୀ କଲେ, ଯାହାଦ୍ୱାରା ଦେଖାଯାଉଛି ଭାରତ ବର୍ଷ ଭିତରେ ବର୍ତ୍ତମାନ 40 ବିଭିନ୍ନ ବର୍ଗର ଲେବର ଅଛନ୍ତି। ସେମାନେ ଅର୍ଗାନାଇଜ ହୁଅନ୍ତୁ ବା ନନ୍ ଅର୍ଗାନାଇଜ ହୁଅନ୍ତୁ, ଆପଏଣ୍ଟମେଣ୍ଟ ଲେଟରଟା ତାଙ୍କର ନହେଲେ ସେମାନେ କୌଣସି ଦାବି କରିପାରିବେ ନାହିଁ। ବିଭିନ୍ନ ପ୍ରକାର ସମସ୍ୟା ଆସିଲେ ସର୍ବପ୍ରଥମେ ଆଇନ ତାଙ୍କର ଆପଏଣ୍ଟମେଣ୍ଟ ଲେଟରଟାକୁ ଖୋଜିବ, ଯେଉଁ ଆପଏଣ୍ଟମେଣ୍ଟ ଲେଟର ମାଧ୍ୟମରେ ସେ ଜାଣିପାରିବ ଯେ ମୁଁ କେତେ ଦରମା ପାଇବି, କେତେ ସମୟ କାମ କରିବି, କେତେ ମୋତେ ଛୁଟି ମିଳିବ, ଏବଂ ମୋ ପାଇଁ ହେଲ୍ଥ ସୁରକ୍ଷା କ'ଣ ଅଛି, ଇନ୍ସୁରାନ୍ସ ସୁରକ୍ଷା କ'ଣ ଅଛି, ସେଫ୍ଟି ମେଜର କେତେ ଅଛି, ସେ ଦାବି କରିପାରିବ ବା ଆଇନ ସମ୍ମତ ହେଲେ ସେ ତାକୁ ଦାବି କରିପାରିବ। ଯଦି ସେ ଆପଏଣ୍ଟମେଣ୍ଟ ଲେଟରଟି ନ ପାଉଛି ତାହେଲେ ହୁଏତ ସେ ଦାବି କରିବାରୁ ବଞ୍ଚିତ ରହିବ।

0: ଏତତ୍ ବ୍ୟତୀତ ଆମର ରାଜ୍ୟ ସରକାର ମାନେ ପ୍ରତ୍ୟେକ ରାଜ୍ୟରେ ବିଭିନ୍ନ ପ୍ରକାର ସ୍କିମ ମାଧ୍ୟମରେ ଲୋକମାନଙ୍କୁ କାର୍ଯ୍ୟ ଯୋଗାଇ ଦିଆଯାଏ। ବିଭିନ୍ନ ପ୍ରକାର କାର୍ଡ ଅଛି, ଶ୍ରମ ଅଧିକାର ଅଫିସ କି ଗଲେ ସେମାନେ ଆପଣଙ୍କୁ ବିଭିନ୍ନ ପ୍ରକାର କାର୍ଯ୍ୟ କରିବା ପାଇଁ କାର୍ଡ ଯୋଗାଇ ଦେବେ। ମାସକୁ ନିର୍ଦ୍ଦିଷ୍ଟ କେତେ ଦିନ କାର୍ଯ୍ୟ ସେଇ କାର୍ଡ ମାଧ୍ୟମରେ ଯୋଗାଇ ଦିଆଯିବ। ତିନି ପ୍ରକାର ଶ୍ରମିକ ଆମର ଅଛନ୍ତି, କୁଶଳୀ, ଅର୍ଦ୍ଧକୁଶଳୀ, ଅଣକୁଶଳୀ। କମ୍ପାନୀ ସେକ୍ଟରରେ କାମ କରନ୍ତି, ବିଭିନ୍ନ ଅର୍ଗାନାଇଜେସନରେ, କନଷ୍ଟ୍ରକ୍ସନ କମ୍ପାନୀରେ, ଇଣ୍ଡଷ୍ଟ୍ରି ସେକ୍ଟରରେ, ଫାର୍ମା ଇଣ୍ଡଷ୍ଟ୍ରିରେ କାମ କରନ୍ତି, ହେଲ୍ଥ ସେକ୍ଟର ମାର୍କେଟ ବିଭିନ୍ନ ପ୍ରକାର ହସ୍ପିଟାଲରେ ସେମାନେ କାମ କରନ୍ତି, ହୋଟେଲ ଇଣ୍ଡଷ୍ଟ୍ରିରେ କାମ କରନ୍ତି, ସିନେମା ଇଣ୍ଡଷ୍ଟ୍ରିରେ କାମ କରନ୍ତି। ଏମିତି ଅନେକ ସଂସ୍ଥା ଅଛି ଯୋଉଠି ଅର୍ଦ୍ଧକୁଶଳୀ ଆଉ କୁଶଳୀ ବାଲା ବହୁତ ସେଠି ଦେଖାଯାଏ। ଯେଉଁମାନେ ଅଣକୁଶଳୀ ସେମାନେ ଗ୍ରାମାଞ୍ଚଳରେ ପ୍ରାୟ କାମ କରନ୍ତି, ଡେଲି ଲେବର ଭାବରେ କାମ କରନ୍ତି। ସରକାରଙ୍କର ନିୟମ ଅଛି, ଜଣେ ଯଦି କୌଣସି ସଂସ୍ଥାରେ କାମ କରୁଛି ଏବଂ ସେ ସଂସ୍ଥା ସହିତ ଜଡିତ ଅଛି ତାହେଲେ ତାକୁ ଆର୍ଥିକ ସୁରକ୍ଷା ତାକୁ ଦିଆଯାଏ, ଯାହାଦ୍ୱାରା କାମ କରୁଥିବା ବ୍ୟକ୍ତିଟି ପ୍ରତି ମାସର 7 ତାରିଖ ଭିତରେ ତାକୁ ଦରମା ଦିଆଯାଏ। 7 ତାରିଖରୁ ଅଧିକା ଯିବ ନାହିଁ, ଗଲେ ସେ ଆଇନ ଆଶ୍ରୟ ନେଇପାରିବ। ଜଣେ ଶ୍ରମିକକୁ ଆମେ ଅପସମ୍ମାନିତ କରିପାରିବାନି, ତାକୁ ସାମାଜିକ ସ୍ୱୀକୃତି ମଧ୍ୟ ଦିଆଯିବ। ସମ୍ମାନ ସମାଜରେ ଯେତିକି ସମ୍ମାନ ସେ ପାଇବା କଥା ତାକୁ ସେତିକି ସମ୍ମାନ ସହିତ ବଞ୍ଚିବାକୁ ଦିଆଯିବ। ଇଣ୍ଡଷ୍ଟ୍ରିରେ ଯେଉଁ ଶ୍ରମିକମାନେ କାମ କରନ୍ତି ସେମାନଙ୍କର ସ୍ୱାସ୍ଥ୍ୟ ସହିତ ସେମାନଙ୍କର ସୁରକ୍ଷାକୁ ଗୁରୁତ୍ୱ ଦିଆଯାଏ। ସେମାନଙ୍କୁ ହେଲମେଟ ଦିଆଯାଏ, ଜୋତା ଦିଆଯାଏ, ସେଫ୍ଟି ବେଲ୍ଟ ଦିଆଯାଏ। ଏତେ ବ୍ୟତୀତ ପ୍ରୋଭିଡେଣ୍ଟ ଫଣ୍ଡର ବ୍ୟବସ୍ଥା ମଧ୍ୟ ଲେବର ମାନଙ୍କ ପାଇଁ ଅଛି। ଆହୁରି ମଧ୍ୟ ବ୍ୟବସ୍ଥା କରାଗଲା, ଜଣେ ପୁରୁଷ ସହିତ ମହିଳା ମଧ୍ୟ ସମାନ। ଆଗରୁ ଏଠି ବ୍ୟତିକ୍ରମ ଦେଖାଯାଉଥିଲା, ମହିଳାମାନଙ୍କୁ କମ୍ ସାଲାରୀ ଦିଆଯାଉଥିଲା ସମାନ କାମରେ ମଧ୍ୟ, ଏବେ ସେ ଆଇନ ସଂଶୋଧନ କରାଗଲା, ପୁରୁଷ ସହିତ ମହିଳା ସମାନ, ତାଙ୍କୁ ମଧ୍ୟ ସମାନ ଦରମା ଦିଆଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏତତ୍ ବ୍ୟତୀତ କର୍ମକ୍ଷେତ୍ରରେ ମହିଳାମାନଙ୍କ ସିକ୍ୟୁରିଟି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ସମାନ କାମ ପାଇଁ ସମାନ ଦରମା ଏବଂ ସାମାଜିକ ସ୍ୱୀକୃତି ଦେଇଛି, ସମାନତା ଅଧିକାର ଦେଇଛି, ତାଙ୍କ ସ୍ୱାସ୍ଥ୍ୟ, ତାଙ୍କର ଚିକିତ୍ସା, ତାଙ୍କର କଥା କହିବାର ଅଧିକାର। ଲେବର ମାନଙ୍କର କୌଣସି ଅସୁବିଧା ହେଲେ ଆଇନର ଆଶ୍ରୟ ନେଇପାରିବେ, ସେମାନେ ଲେବର କୋର୍ଟକୁ ଯାଇପାରିବେ, ଜିଲ୍ଲା କୋର୍ଟକୁ ଯାଇପାରିବେ। ଜଣେ ଲୋକ ଦିନକୁ 8 ଘଣ୍ଟା ପରିଶ୍ରମ କରିପାରିବ, ସେ ଇଣ୍ଡଷ୍ଟ୍ରି ସେକ୍ଟରରେ ଯଦି କାମ କରୁଛି ବା କୌଣସି ରେଜିଷ୍ଟର୍ଡ ଅର୍ଗାନାଇଜେସନରେ କାମ କରୁଛନ୍ତି। ଏତଦ୍ ବ୍ୟତୀତ ସେ ଯଦି ଚାହାନ୍ତି ଅଧିକ ପରିଶ୍ରମ କରି ରୋଜଗାର କରିବା ପାଇଁ ତାହେଲେ ସେ ଓଭର ଡ୍ୟୁଟି ମଧ୍ୟ କରିପାରିବେ। ଯଦି ତାଙ୍କୁ ସେଠି କାମ ନ ମିଳୁଛି, କାମ ମିଳିଲା ପରେ ପଇସା ମିଳୁନାହିଁ, ଯାହା ଯାହା ସୁବିଧା ସୁଯୋଗ ସରକାର ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି ସେଥିରୁ ସେ ବଞ୍ଚିତ ହେଉଛନ୍ତି, ତାହେଲେ ସେ କ'ଣ କରିବେ ନା ଜିଲ୍ଲା ଲେବର କମିଶନର ଯିଏ ଅଛନ୍ତି ସେଠି ତାଙ୍କର ଅଭିଯୋଗ କରିପାରିବେ, ତାଙ୍କ ଅଭିଯୋଗର ସେଠି ଶୁଣାଣି ହେବ। ରାଜ୍ୟ କମିଶନର ପାଖକୁ ଯାଇପାରିବେ, ସେଠି ତାଙ୍କର ଅଭିଯୋଗର ଶୁଣାଣି ମଧ୍ୟ ହେବ ଏବଂ ନ୍ୟାୟ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ, ନଚେତ ସେମାନେ ନ୍ୟାୟାଳୟର ଆଶ୍ରୟ ନେଇପାରିବେ। ଆମର ଶ୍ରମଜୀବୀ ମହିଳାଙ୍କ ପାଇଁ ଅନେକ ସ୍ୱତନ୍ତ୍ର ଆଇନର ବ୍ୟବସ୍ଥା କରାଯାଇଛି। ମହିଳାମାନେ ଯେଉଁଠାରେ କାମ କରୁଛନ୍ତି ସେଠାରେ ତାଙ୍କ ପାଇଁ ୱାସରୁମ୍ ନିଶ୍ଚିତ ଭାବରେ ରହିବ, ପୋଷାକ ପରିବର୍ତ୍ତନ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ଏତଦ୍ ବ୍ୟତୀତ ସେମାନେ ଯଦି 6 ମାସର ପିଲା ଥାଏ ତାହେଲେ ସେଥିପାଇଁ ସ୍ପେଶାଲ ରୁମ୍ ରହିବ, ଯଦି ବେବି କେୟାର ସେଣ୍ଟର ରହିବ ଯେଉଁଠି ସେ ତାଙ୍କ ପିଲାକୁ ସୁଚାରୁ ରୂପେ କ୍ଷୀର ପାନ କରିପାରିବେ ଏବଂ ସେ ପିଲାର ଯତ୍ନ ପାଇଁ ମଧ୍ୟ ଏଠି ବ୍ୟବସ୍ଥା କରିବା ନିହାତି ଦରକାର ଆଉ ତାର ରକ୍ଷଣାବେକ୍ଷଣ କରାଯାଇପାରିବ। ଗୋଟେ ମହିଳା ଦିନକୁ 8 ଘଣ୍ଟା କାମ କରିପାରିବ, ଯଦି ତାକୁ 6 ଘଣ୍ଟା କଣ୍ଟିନ୍ୟୁ କାମ କରିବାକୁ ପଡୁଥାଏ ତାହେଲେ ସେ ମଝିରେ 1/2 ଘଣ୍ଟା ତାକୁ ରେଷ୍ଟ ଦିଆଯିବ। ଯଦି ପିଲା ତାର ହବାର ଥାଏ କିମ୍ବା ପିଲା ହେଇଥାଏ ତାହେଲେ ତାକୁ ପୂର୍ବରୁ ଆଉ ପରେ 6 ସପ୍ତାହ ତାକୁ ରେଷ୍ଟ ଦିଆଯିବ, ତାକୁ ତାର ପାରିଶ୍ରମିକ ମଧ୍ୟ ଦିଆଯିବ। ଯଦି ମହିଳାମାନେ ରାତିରେ ଡ୍ୟୁଟି କରୁଛନ୍ତି, ଓଭର ଡ୍ୟୁଟିର ଆବଶ୍ୟକ ପଡୁଛି ବା କରୁଛନ୍ତି, ସେମାନେ କରିବାକୁ ଚାହୁଁଛନ୍ତି, ତାହେଲେ ସେ ଗୋଟାଏ ସିଫ୍ଟରେ 3 ଜଣ ମହିଳା ନିହାତି କାମ କରିବେ।
1: ଆଜିର ମହିଳାମାନେ ବିଭିନ୍ନ କ୍ଷେତ୍ରରେ କାମ କରୁଛନ୍ତି କିନ୍ତୁ ଅନେକ ସମୟରେ ସେମାନେ ସମାନ କାମ ପାଇଁ ସମାନ ପାରିଶ୍ରମିକ ପାଇବାରୁ ବଞ୍ଚିତ ହୋଇଥାନ୍ତି। ସମାନ ଯୋଗ୍ୟତା, ସମାନ କୌଶଳ, ସମାନ ପରିସ୍ଥିତି ଏବଂ ସମାନ ଦାୟିତ୍ୱ ପାଇଁ ସେମାନଙ୍କୁ ସମାନ ପାରିଶ୍ରମିକ ମିଳିବା ଆବଶ୍ୟକ। ଏ ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ପାଳନ କରାଯାଉଛି ସମାନ ପାରିଶ୍ରମିକ ଦିବସ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଇ ରହୁଛି, ମୁଁ ନିର୍ମାଲ୍ୟ, ନମସ୍କାର।

0: ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ପ୍ରଥମେ ଇଂରାଜୀ ଏବଂ ପରେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବେଙ୍ଗାଲୁରୁଠାରେ ଭାରତୀୟ ବାୟୁସେନାକୁ ଆଜି ଦୁଇଟି ପ୍ରଶିକ୍ଷଣ ବିମାନ ହସ୍ତାନ୍ତର କରିବେ ପ୍ରତିରକ୍ଷା ମନ୍ତ୍ରୀ। ଚଳିତ ଆର୍ଥିକ ବର୍ଷ ପାଇଁ ଭାରତର ବାସ୍ତବ GDP ଅଭିବୃଦ୍ଧି ହାର 7% ରହିବା ନେଇ ବିଶ୍ୱ ରେଟିଂ ସଂସ୍ଥା ମୁଡିର ଆକଳନ। ବିକଶିତ ଓ ଦୃଢ଼ ଭାରତ ଗଠନ ନିମନ୍ତେ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବା ଲାଗି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀଙ୍କ ଆହ୍ୱାନ। ଏସୀୟ କ୍ରୀଡ଼ା ମହିଳା କ୍ରିକେଟରେ ଜାପାନକୁ ପରାସ୍ତ କରି ଭାରତ ସେମିଫାଇନାଲକୁ ଉନ୍ନୀତ। ଆସନ୍ତାକାଲି ଏସୀୟ କ୍ରୀଡ଼ାର ଉଦ୍ଘାଟନୀ ଉତ୍ସବରେ ଭାରତୀୟ ଜାତୀୟ ପତାକା ବହନ କରିବେ ମନୁ ଭାକର ଓ ତଜିନ୍ଦର ପାଲ ସିଂ ତୁର। ଏବଂ ଓଡ଼ିଶା ସମେତ 6 ରାଜ୍ୟରେ ଆଜି ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ସତର୍କ ସୂଚନା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ବେଙ୍ଗାଲୁରୁଠାରେ ବାୟୁସେନାକୁ ବିମାନ ହସ୍ତାନ୍ତର କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ହାଲ୍ ବେଙ୍ଗାଲୁରୁଠାରେ ଭାରତୀୟ ବାୟୁସେନାକୁ 2 ପ୍ରଶିକ୍ଷଣ ବିମାନ ହସ୍ତାନ୍ତର କରାଯିବ। ସେଗୁଡ଼ିକ ମଧ୍ୟରେ ହାଲୁକା ଯୁଦ୍ଧ ବିମାନ ତେଜସ୍ର ସମ୍ପୂର୍ଣ୍ଣ ପରିଚାଳନା ଲକ୍ଷ୍ୟରେ ତାଲିମ ବିମାନ ଏବଂ HTT-40 ବେସିକ୍ ଟ୍ରେନର ଏୟାରକ୍ରାଫ୍ଟ ରହିଛି। ଏଥିସହ ହାଲ୍ ପରବର୍ତ୍ତୀ ପିଢ଼ି ଧ୍ରୁବ ହେଲିକପ୍ଟର ସାର୍ବଜନୀନ କ୍ଷେତ୍ରରେ ବ୍ୟବହାର ପାଇଁ ପବନ ହଂସ ଲିମିଟେଡ୍କୁ ହସ୍ତାନ୍ତର କରିବ। ଭାରତର ବାସ୍ତବ GDP ଅଭିବୃଦ୍ଧି ହାର 7% ରହିବା ନେଇ ବିଶ୍ୱ ରେଟିଂ ସଂସ୍ଥା ମୁଡି କହିଛି। ପୂର୍ବରୁ ଚଳିତ ଆର୍ଥିକ ବର୍ଷରେ GDP ଅଭିବୃଦ୍ଧି 6% ରହିବା ନେଇ ମୁଡି ଘୋଷଣା କରିଥିଲା। ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ GDP ଅଭିବୃଦ୍ଧି କ୍ଷେତ୍ରରେ ଏହି ପରିବର୍ତ୍ତନ ପଶ୍ଚିମ ଏସିଆରେ ଦେଖାଦେଇଥିବା ଦ୍ୱନ୍ଦ୍ୱ ସତ୍ତ୍ୱେ ଭାରତୀୟ ଅର୍ଥନୀତିରେ ସ୍ଥିରତା ବଜାୟ ରହିବାକୁ ଦର୍ଶାଉଛି। G20 ଅର୍ଥନୀତି ମଧ୍ୟରେ ଅଭିବୃଦ୍ଧି କ୍ଷେତ୍ରରେ ଭାରତର ଦ୍ରୁତ ବିକାଶ ହେବା ନେଇ ସଂସ୍ଥା ଆକଳନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଆଜି ଏହି ସ୍ୱତନ୍ତ୍ର ଧାରାବାହିକରେ ଆମେ ଆପଣଙ୍କୁ ସ୍ୱଚ୍ଛ ଭାରତ ମିଶନ ଜରିଆରେ ଦେଶରେ ସାମାଜିକ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିଲକ୍ଷିତ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସ୍ୱଚ୍ଛ ଭାରତ ଅଭିଯାନ ସାଧାରଣ ଲୋକଙ୍କ ଆନ୍ଦୋଳନରେ ରୂପାନ୍ତର ହୋଇ ଗ୍ରାମୀଣ ଅଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ସ୍ୱଚ୍ଛତା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛି। ଝାଡ଼ଖଣ୍ଡର 91%ରୁ ଅଧିକ ଗ୍ରାମ ବାହ୍ୟ ମଳମୂତ୍ର ତ୍ୟାଗ ଅଞ୍ଚଳ ଘୋଷଣା ହୋଇଛି। ତେବେ ସେଠାରେ ତରଳ ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଦୃଷ୍ଟି ଦିଆଯାଉଛି। ପ୍ରତ୍ୟେକ ନାଗରିକ ସ୍ୱଚ୍ଛତାକୁ ସେମାନଙ୍କର ଅଭ୍ୟାସ ଏବଂ ମୂଲ୍ୟବୋଧର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଗ୍ରହଣ କରିବା ଲାଗି ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସ୍ୱଚ୍ଛତା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଆମ ଦୈନନ୍ଦିନ ଜୀବନର ଏକ ଅଂଶବିଶେଷ ହେବା ଉଚିତ।
1: साथियों, स्वच्छता कोई एक दिन का काम नहीं है। स्वच्छता तो जीवन जीने का तरीका है। देश में करोड़ों शौचालय बनाए गए, भारत को खुले में शौच से मुक्त कराया गया, सार्वजनिक स्थानों की स्वच्छता के लिए अभियान चलाए गए, सफाई हमारी जीवन शैली का हिस्सा बने, इसके लिए अलग अलग इनिशिएटिव शुरू किए गए।
0: प्रधानमंत्री का

ଦୃଷ୍ଟିକୋଣକୁ ସାକାର କରି ଝାଡ଼ଖଣ୍ଡର ଗ୍ରାମୀଣ ଅଞ୍ଚଳରେ ପ୍ରାୟ 42 ଲକ୍ଷ ଶୌଚାଳୟ ନିର୍ମାଣ ଯୋଗୁଁ ମହିଳାଙ୍କୁ ମର୍ଯ୍ୟାଦା ଓ ସୁରକ୍ଷା ପ୍ରଦାନ ସୁନିଶ୍ଚିତ ହୋଇପାରିଛି। ସେହିସବୁ ଶୌଚାଳୟକୁ ଇଜ୍ଜତ ଘର ଭାବେ ନାମିତ କରାଯାଇଛି। ସେହି ସମୟରେ ଝାଡ଼ଖଣ୍ଡର ଦୁର୍ଗମ ଆଦିବାସୀ ଅଞ୍ଚଳରେ ଗୋବର୍ଦ୍ଧନ ଯୋଜନାରେ ବର୍ଜ୍ୟବସ୍ତୁକୁ ସମ୍ପଦରେ ପରିଣତ କରିବା ଏବଂ ବାୟୋଗ୍ୟାସ୍ ଉତ୍ପାଦନ ଦ୍ୱାରା ଗ୍ରାମୀଣ ଅର୍ଥନୀତି ଦୃଢ଼ ହୋଇପାରିଛି। ରାଞ୍ଚିର ଗ୍ରାମୀଣ ମହିଳା ସ୍ୱଚ୍ଛ ଭାରତ ମିଶନରେ ଲାଭାନ୍ୱିତ ହୋଇଥିବା ବେଳେ ତାଙ୍କ ଅଞ୍ଚଳରେ ହୋଇଥିବା ବ୍ୟାପକ ପରିବର୍ତ୍ତନ ନେଇ ସେମାନେ ସନ୍ତୋଷ ପ୍ରକାଶ କରିଛନ୍ତି। ସ୍ୱଚ୍ଛତା ହିଁ ସେବା ଅଭିଯାନ ଅଧୀନରେ ଝାଡ଼ଖଣ୍ଡରେ ଚଳିତ ବର୍ଷ 5000 ଅଧିକ ସ୍ୱଚ୍ଛତା କାର୍ଯ୍ୟ ୟୁନିଟ୍ ଗଠନ କରାଯାଇ ବର୍ଜ୍ୟବସ୍ତୁ ବହୁଳ ଅଞ୍ଚଳଗୁଡ଼ିକର ବ୍ୟାପକ ସଫେଇ କାର୍ଯ୍ୟ ହାତକୁ ନିଆଯାଇଛି। ଏହି ସ୍ୱଚ୍ଛତା ପଦକ୍ଷେପ ଲୋକମାନଙ୍କ ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀରେ ଉନ୍ନତି ଆଣିବା ସହ 2047 ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ କରିବା ଦିଗରେ ଏକ ଦୃଢ଼ ମୂଳଦୁଆ ସ୍ଥାପନ କରିଛି। ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରେହମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ରେହମାନ ଶ୍ରୀ ମୋଦିଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିବା ସହ ଭାରତୀୟଙ୍କ ପାଇଁ ତାଙ୍କ ଉତ୍ସର୍ଗୀକୃତ ସେବାର ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଶ୍ରୀ ତାରିଙ୍କ ଶୁଭେଚ୍ଛା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବାଂଲାଦେଶସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କ ଫେସବୁକ୍ ପୃଷ୍ଠାରେ ଏହି ବିଷୟ ସ୍ଥାନିତ ହୋଇଛି। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ନାଗରିକମାନଙ୍କୁ ଏକ ବିକଶିତ ଦୃଢ଼ ଭାରତ ଗଠନ ନିମନ୍ତେ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଉପଲକ୍ଷେ ଆୟୋଜିତ ସେବା ସଂକଳ୍ପ ଅଭିଯାନରେ ଉଦ୍ବୋଧନ ଦେଇ ଶ୍ରୀ ରିଜିଜୁ କହିଛନ୍ତି, ଦେଶର ଭିତ୍ତିଭୂମି ନିର୍ମାଣ, ଯୋଗାଯୋଗ ଏବଂ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି। ମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶରେ ବ୍ୟାପକ ରୂପାନ୍ତର ହେଉଛି। ଦେଶର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକୁ ମୋଟରଯାନରେ ଯିବା ସମ୍ଭବ ହୋଇଥିବା ବେଳେ 80 କୋଟିରୁ ଅଧିକ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଏବଂ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି। ଶ୍ରୀ ରିଜିଜୁ କହିଛନ୍ତି, ଭାରତ ଏବେ ଏକ ଦୃଢ଼, ସୁରକ୍ଷିତ ଏବଂ ସ୍ଥିର ରାଷ୍ଟ୍ର ଭାବେ ଉଭା ହେଉଛି। ସରକାର ନିଜର ପ୍ରତିବଦ୍ଧତା ଅନୁଯାୟୀ ଦେଶର ସମସ୍ତ ବର୍ଗର ନାଗରିକଙ୍କ ପାଇଁ ସମସ୍ତ ଯୋଜନାର ସୁଫଳ ପହଞ୍ଚାଇବା କ୍ଷେତ୍ରରେ ସଫଳତା ଅର୍ଜନ କରିଛନ୍ତି। ମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍ତି, ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ନିକଟରେ ସମସ୍ତ ଯୋଜନାର ଲାଭ ପହଞ୍ଚାଇବା ପାଇଁ କାର୍ଯ୍ୟ କରୁଛନ୍ତି। ବିକାଶମୂଳକ ପଦକ୍ଷେପଗୁଡ଼ିକ ସମସ୍ତ ଭାରତୀୟ ନାଗରିକଙ୍କୁ ଲାଭାନ୍ୱିତ କରିବା ଲାଗି କରାଯାଉଥିବା ଶ୍ରୀ ରିଜିଜୁ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଭୁଟାନର ବିକାଶ ଲକ୍ଷ୍ୟ ହାସଲ କରିବା ନିମନ୍ତେ ଭାରତର ସମର୍ଥନ ବିଷୟ ଦୋହରାଇଛନ୍ତି। ଦୁଇଦିନିଆ ଭୁଟାନ ଗସ୍ତରେ ଯାଇ ଡକ୍ଟର ଜୟଶଙ୍କର ତାଙ୍କ ଭୁଟାନ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ଆଲୋଚନା କାଳରେ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ସମେତ ଭାଗିଦାରିତାପୂର୍ଣ୍ଣ ସମ୍ପର୍କର ଅଗ୍ରଗତି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଉଭୟ ପକ୍ଷ ଭାରତ ଭୁଟାନ ଭାଗିଦାରିତା ଓ ସ୍ୱତନ୍ତ୍ର ସମ୍ପର୍କକୁ ଆହୁରି ମଜବୁତ କରିବା ଲାଗି ସହମତ ହୋଇଛନ୍ତି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ଭୁଟାନରେ ଅନେକଗୁଡ଼ିଏ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏଥିରେ 65 ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ସେତୁ ରହିଥିବା ବେଳେ ଭୁଟାନ ସରକାରଙ୍କୁ ଭାରତ ପକ୍ଷରୁ 54 ଇଲେକ୍ଟ୍ରିକ୍ ଯାନ ପ୍ରଦାନ କରାଯାଇଛି। ଏହି ଅବସରରେ 500 କିଲୋୱାଟ୍ ବିଶିଷ୍ଟ ଲୁନାନା ଜଳବିଦ୍ୟୁତ୍ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଉଭୟ ଦେଶ 2024 ମାର୍ଚ୍ଚ ମାସରେ କାର୍ଯ୍ୟକାରୀ ହୋଇଥିବା ଶକ୍ତି କ୍ଷେତ୍ରର ମିଳିତ ଭାଗିଦାରିତା ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ଏସୀୟ କ୍ରୀଡ଼ା ମହିଳା କ୍ରିକେଟରେ ଭାରତୀୟ ଦଳ ସେମିଫାଇନାଲକୁ ଉନ୍ନୀତ ହୋଇଛି। ଆଜି ଜାପାନର ନିସିଠାରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ଭାରତର ପ୍ରଭାବଶାଳୀ ବୋଲିଂ ଯୋଗୁଁ ଜାପାନ 19 ଓଭର 5 ବଲ୍ରେ 57 ରନ୍ ସ୍କୋରରେ ସୀମିତ ରହିଥିଲା। ଜବାବରେ ଭାରତ 5 ଓଭରରେ 69 ରନ୍ ସ୍କୋର କରି ବିଜୟ ଲାଭ କରିଛି। ଶେଫାଳି ବର୍ମା 15 ବଲ୍ରେ 40 ରନ୍ ସ୍କୋର କରିଥିବା ବେଳେ ରିଚା ଘୋଷ 6 ବଲ୍ରୁ 12 ରନ୍ ସ୍କୋର କରିଛନ୍ତି। ଆସନ୍ତା ରବିବାର ଦିନ ଭାରତ ଓ ବାଂଲାଦେଶ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟ ଏକ ସେମିଫାଇନାଲ ମ୍ୟାଚ୍ ପାକିସ୍ତାନ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଜାପାନରେ ଅନୁଷ୍ଠିତ ଆଇଚି ନାଗୋୟା ଏସୀୟ କ୍ରୀଡ଼ା 2026ରେ ଭାରତୀୟ ଟେକ୍ ବଲ୍ ଖେଳାଳି କିମିକ୍ ଜୋଆକିମ୍ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରଥମଥର ପାଇଁ ଏସୀୟ କ୍ରୀଡ଼ା ଖେଳୁଥିବା ଜୋଆକିମ୍ ଆଜି ସକାଳେ 2 ବିଜୟ ହାସଲ କରି ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ପ୍ରଥମ ମ୍ୟାଚ୍ରେ ଜାପାନ ବିପକ୍ଷରେ 2-1 ଏବଂ ଦ୍ୱିତୀୟ ମ୍ୟାଚ୍ରେ କାମ୍ବୋଡ଼ିଆ ବିପକ୍ଷରେ 2-0 ସେ ବିଜୟ ହାସଲ କରିଥିଲେ। ଏସୀୟ କ୍ରୀଡ଼ାର ଉଦ୍ଘାଟନୀ ଉତ୍ସବରେ ଅଲମ୍ପିକ୍ସ ପଦକ ବିଜେତା ମନୁ ଭାକର ଏବଂ ସଟ୍ପୁଟ୍ ଚାମ୍ପିୟନ୍ ତଜିନ୍ଦର ପାଲ୍ ସିଂ ତୁର ଭାରତର ଜାତୀୟ ପତାକା ବହନ କରିବେ। ଆସନ୍ତାକାଲି ଏସୀୟ କ୍ରୀଡ଼ା ଆରମ୍ଭ ହେବ। 2024 ପ୍ୟାରିସ୍ ଅଲମ୍ପିକ୍ସରେ ଭାକର ଭାରତର ପ୍ରଥମ କ୍ରୀଡ଼ାବିତ୍ ଭାବେ ଗୋଟିଏ ସଂସ୍କରଣରେ 2 ପଦକ ଜିତିଥିଲେ। ମହିଳା 10 ମିଟର ଏୟାର ପିସ୍ତଲ ଏବଂ ଦଳୀୟ 10 ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ ସେ କାଂସ୍ୟ ପଦକ ହାସଲ କରିଥିଲେ। ଅନ୍ୟପକ୍ଷରେ ସଟ୍ପୁଟ୍ ଚାମ୍ପିୟନ୍ ତଜିନ୍ଦର 2018 ଜାକର୍ତ୍ତା ଏସୀୟ କ୍ରୀଡ଼ା ଏବଂ 2022 ହ୍ୟାଙ୍ଗଝୋ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲେ। ଓଡ଼ିଶା

0: ସମେତ ବିହାର, ରାଜସ୍ଥାନ, ଗୁଜରାତ, ଲାକ୍ଷାଦ୍ୱୀପ, ପଶ୍ଚିମବଙ୍ଗ ଏବଂ ସିକ୍କିମ୍ରେ ଆଜି ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଦେଶର ଅନ୍ୟ କେତେକ ଅଞ୍ଚଳରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ବଜ୍ରପାତ ସହ ବର୍ଷାର ସମ୍ଭାବନା ରହିଛି। ଆଜି ଓଡ଼ିଶା ସମେତ 11 ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ବହିବା ସମ୍ଭାବନା ଥିବା ବିଭାଗ ସୂଚନା ଦେଇଛି। ବେଙ୍ଗାଲୁରୁଠାରେ ଭାରତୀୟ ବାୟୁସେନାକୁ ଆଜି 2 ପ୍ରଶିକ୍ଷଣ ବିମାନ ହସ୍ତାନ୍ତର କରିବେ ପ୍ରତିରକ୍ଷା ମନ୍ତ୍ରୀ। ଚଳିତ ଆର୍ଥିକ ବର୍ଷ ପାଇଁ ଭାରତର ବାସ୍ତବ GDP ଅଭିବୃଦ୍ଧି ହାର 7% ରହିବା ନେଇ ବିଶ୍ୱ ରେଟିଂ ସଂସ୍ଥା ମୁଡିର ଆକଳନ। ବିକଶିତ ଓ ଦୃଢ଼ ଭାରତ ଗଠନ ନିମନ୍ତେ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବା ଲାଗି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀଙ୍କ ଆହ୍ୱାନ। ଏସୀୟ କ୍ରୀଡ଼ା ମହିଳା କ୍ରିକେଟରେ ଜାପାନକୁ ପରାସ୍ତ କରି ଭାରତ ସେମିଫାଇନାଲକୁ ଉନ୍ନୀତ। ଆସନ୍ତାକାଲି ଏସୀୟ କ୍ରୀଡ଼ାର ଉଦ୍ଘାଟନୀ ଉତ୍ସବରେ ଭାରତୀୟ ଜାତୀୟ ପତାକା ବହନ କରିବେ ମନୁ ଭାକର ଓ ତଜିନ୍ଦର ପାଲ ସିଂ ତୁର। ଏବଂ ଓଡ଼ିଶା ସମେତ 6 ରାଜ୍ୟରେ ଆଜି ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ସତର୍କ ସୂଚନା। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏଁ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଚାଲିଥିବା ସେମିକନ୍ ଇଣ୍ଡିଆ 2026ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଓଡ଼ିଶା ଏକ ସୁଦୃଢ଼ ସେମିକଣ୍ଡକ୍ଟର ଇକୋସିଷ୍ଟମ ନିର୍ମାଣ ପାଇଁ ପ୍ରତିବଦ୍ଧ। ପୌର ନିର୍ବାଚନରେ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ପ୍ରକାଶ। ସୀମା ବାହାରେ ବାଉଁଶର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବାଉଁଶ ଦିବସ। ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଲଘୁଚାପ ସୃଷ୍ଟି ସମ୍ଭାବନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନୂଆଦିଲ୍ଲୀର ଯଶୋଭୂମିଠାରେ ଚାଲିଥିବା ସେମିକନ୍ ଇଣ୍ଡିଆ 2026ରେ ଯୋଗ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମାଝି ଶିଳ୍ପ ବିଶେଷଜ୍ଞ, ନିବେଶକ ଏବଂ ପ୍ରଯୁକ୍ତି କ୍ଷେତ୍ରର ପ୍ରମୁଖ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ। ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ ଓଡ଼ିଶା ଆଗାମୀ ପିଢ଼ି ପାଇଁ ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର ଉତ୍ପାଦନ ନିମନ୍ତେ ଏକ ସୁଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରୁଛି। ଏଥିସହ ମୁଖ୍ୟମନ୍ତ୍ରୀ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ରାଜ୍ୟର ନୀତିଗତ ସହାୟତା ଏବଂ ନିବେଶ ପାଇଁ ଉଦୀୟମାନ ସୁଯୋଗଗୁଡ଼ିକୁ ଉପସ୍ଥାପନ କରିବେ। ରାଜ୍ୟରେ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ନିଜର ଭିତ୍ତିଭୂମି କ୍ଷମତାକୁ କ୍ରମାଗତ ଭାବେ ସୁଦୃଢ଼ କରୁଛି ଏବଂ ଏଥିସହ ଜଡ଼ିତ ପ୍ରକଳ୍ପଗୁଡ଼ିକ ଉପରେ କାର୍ଯ୍ୟ ଜାରି ରହିଛି ବୋଲି ଶ୍ରୀ ମାଝି କହିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ଓଡ଼ିଶା ପାଭିଲିୟନ ପରିଦର୍ଶନ କରିଛନ୍ତି। ଭାରତରେ ନିର୍ମିତ ସେମିକଣ୍ଡକ୍ଟର ଚିପ୍ ସହିତ ଏନ୍ଆଇଟି ରାଉରକେଲାର ସ୍ୱଦେଶୀ ଚିପ୍ ଡିଜାଇନ୍ ସେମିକନ୍ ଇଣ୍ଡିଆରେ ପ୍ରଦର୍ଶିତ ହୋଇଛି। ଏହା ଓଡ଼ିଶାର ପ୍ରତିଭା, ନବସୃଜନ

ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 5:30 ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି।

0: ବିକାଶ ପାଇଁ ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
1: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
0: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
2: ଯଦି GST, FSS, AI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
0: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
2: ତେବେ ଉଦ୍ୟୋଗ ଗୁଡ଼ିକର ଚୟନ କେଉଁ ଆଧାରରେ କରାଯିବ?
0: ଉଦ୍ୟୋଗ ଗୁଡ଼ିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
2: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
2: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
2: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
2: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
3: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।

ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କେତୋଟି ଭକ୍ତିଗୀତ। ଆଜି ସନ୍ଧ୍ୟାରେ ଭକ୍ତିଗୀତ କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଉଛନ୍ତି ଅରବିନ୍ଦ ମୁତୁଡ଼ି। ଶିଳ୍ପୀ ଗାଇଛନ୍ତି ନିଜ ରଚନାରୁ।

ଭକ୍ତି ଗୀତର କାର୍ଯ୍ୟକ୍ରମ ଆଜି ସନ୍ଧ୍ୟା ପାଇଁ ଏତିକି। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ କେତୋଟି ଓଡ଼ିଆ ଆଲବମ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ରଶ୍ମି ମହାପାତ୍ର, ଗୀତ ନିଜମ୍।

ଅରବିନ୍ଦ ଏବଂ ରଶ୍ମି ମହାପାତ୍ରଙ୍କ ଦ୍ୱୈତକଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଓଡ଼ିଆ ଆଲବମ୍ ଗୀତଟିଏ ଶିଳ୍ପିତ ଗାଇଛନ୍ତି ନିଜାମଙ୍କ ରଚନାରୁ।

ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ର ଗୀତ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ। ଶ୍ରୋତା ବନ୍ଧୁ, ପ୍ରତ୍ୟେକ ରବିବାର ସକାଳ 8:15ରୁ ସକାଳ 9:00 ପର୍ଯ୍ୟନ୍ତ ପ୍ରଚାର କରାଯାଉଛି କାର୍ଯ୍ୟକ୍ରମ ହ୍ୟାଲୋ ବାରିପଦା। ଏହି କାର୍ଯ୍ୟକ୍ରମ ହିନ୍ଦୀ ବା ଓଡ଼ିଆ ଚଳଚ୍ଚିତ୍ର ଗୀତ ଉପରେ ଆଧାରିତ। ଆପଣମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ନିଜ ପସନ୍ଦର ଚଳଚ୍ଚିତ୍ର ଗୀତକୁ କାର୍ଯ୍ୟକ୍ରମରେ ସାମିଲ।

କରିବାକୁ ଚାହୁଁଥିଲେ ପ୍ରତ୍ୟେକ ବୁଧବାର ଅପରାହ୍ନ 4ଟାରୁ ଅପରାହ୍ନ 5ଟା ମଧ୍ୟରେ ଆମକୁ ଟେଲିଫୋନ୍ କରିବାକୁ ଅନୁରୋଧ। ଆମର ଟେଲିଫୋନ୍ ନମ୍ବରଟି ହେଉଛି 0679225415। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛି 0679225415।

ମ୍ୟାଲେରିଆ ନ ହେବାର ଉପାୟ ପ୍ରତିଦିନ ମଶାରୀ କିମ୍ବା କୀଟନାଶକ ଔଷଧ ଉପଚାରିତ ମଶାରୀ ଟାଣି ଶୁଅନ୍ତୁ। ଗର୍ଭବତୀ ଓ ଶିଶୁମାନେ ମଶାରୀ ଭିତରେ ଯେପରି ନିଶ୍ଚିତ ଶୋଇବେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ। ଘର ଭିତରେ କୀଟନାଶକ ସିଞ୍ଚନ ପାଇଁ ସିଞ୍ଚନ କର୍ମୀଙ୍କୁ ସହଯୋଗ କରନ୍ତୁ। ସିଞ୍ଚନ ସ୍ଥାନକୁ 3 ମାସ ପର୍ଯ୍ୟନ୍ତ ଲିପା ପୋଛା ଇତ୍ୟାଦି କରନ୍ତୁ ନାହିଁ। ଜ୍ୱର ହେଲେ ଅତିଶୀଘ୍ର ଆଶା କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ମ୍ୟାଲେରିଆ ପାଇଁ ରକ୍ତ ପରୀକ୍ଷା କରନ୍ତୁ। ମ୍ୟାଲେରିଆ ଜଣାପଡ଼ିଲେ ଔଷଧ

ପରୀକ୍ଷା କରନ୍ତୁ। ମ୍ୟାଲେରିଆ ଜଣାପଡ଼ିଲେ ଔଷଧ ପୂରା ମାତ୍ରାରେ ସେବନ କରନ୍ତୁ। ମଶାବଂଶ ବୃଦ୍ଧିକୁ ରୋକିବା ପାଇଁ ଘର ଆଖପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ପରିବେଶ ପରିଷ୍କାର ରଖନ୍ତୁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ମଶାବାହିତ ରୋଗ ଡେଙ୍ଗୁ ମ୍ୟାଲେରିଆ ଏବଂ ଜାପାନୀ ଜ୍ୱର ହେଉଛି ଆମ ରାଜ୍ୟର ମୁଖ୍ୟ ମଶାବାହିତ ରୋଗ।
2: ବର୍ଷା ଋତୁର ଆରମ୍ଭ ଓ ଶେଷ ଉଭୟ ସମୟରେ ମଶା ବଂଶ ବୃଦ୍ଧି ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି ହୁଏ ଓ ଏହି ତିନୋଟି ରୋଗର ପ୍ରାଦୁର୍ଭାବ ବଢ଼ିଯାଏ।
1: ଏଥିରୁ ରକ୍ଷା ପାଇବା ପାଇଁ ଘର ଚାରିପାଖରେ ଓ ଘର ଭିତରେ କୌଣସି ସ୍ଥାନରେ 7 ଦିନରୁ ଅଧିକ ସମୟ ପାଣି ଜମି ରହିବାକୁ ଦିଅନ୍ତୁ ନାହିଁ।
2: ପାଣିକୁ ଧରି ରଖୁଥିବା ଭଙ୍ଗା ଡବା, ସଢେଇ, ଅବ୍ୟବହୃତ ହାଣ୍ଡି, ଟାୟାର ଆଦି ନଷ୍ଟ କରିଦିଅନ୍ତୁ।
1: ଘର ପାଖରୁ ବଣବୁଦା ସଫା କରନ୍ତୁ।
2: ନାଳ ନର୍ଦ୍ଦମାରେ ଓ ଖାଲୁଆ ସ୍ଥାନରେ ଜମି ରହୁଥିବା ପାଣିରେ ମଶା ନିରୋଧକ ଔଷଧ ପକାଇବାକୁ ସ୍ୱାସ୍ଥ୍ୟ କର୍ମଚାରୀ ବା ପୌର କର୍ମଚାରୀଙ୍କୁ ସହାୟତା କରନ୍ତୁ।
1: ଦିନ ହେଉ ବା ରାତି, ଶୋଇବା ବେଳେ ମଶାରୀ ବ୍ୟବହାର କରନ୍ତୁ।
2: ଶରୀରକୁ ଯଥାସମ୍ଭବ ଅଧିକ ଢାଙ୍କିବା ଭଳି ପୋଷାକ ପିନ୍ଧନ୍ତୁ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟ ସରକାର 11,000 କୋଟି ଟଙ୍କାର 5 ଅତିରିକ୍ତ ସେମିକଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜସ୍ୱ ଅଡିଟ୍ରେ ସ୍ୱଚ୍ଛତା ପାଇଁ ଖୁବ୍ ଶୀଘ୍ର ଜାରି ହେବ ସ୍ୱତନ୍ତ୍ର ମାର୍ଗଦର୍ଶିକା। ସୁଯୋଗ ପ୍ଲାଟଫର୍ମ ମାଧ୍ୟମରେ ସହରାଞ୍ଚଳରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା। 15 ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ଆକଳନ। ଓଡ଼ିଶାକୁ ସେମି କଣ୍ଡକ୍ଟରର କେନ୍ଦ୍ରସ୍ଥଳୀ ଭାବେ ବିକଶିତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ନୂଆଦିଲ୍ଲୀର ଯଶୋଭୂମିଠାରେ ଚାଲିଥିବା ସେମିକନ୍ ଇଣ୍ଡିଆ 2026 ସମ୍ମିଳନୀରେ ଓଡ଼ିଶା ପ୍ୟାଭିଲିୟନକୁ ଆଜି ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ କହିଛନ୍ତି, ସେମି କଣ୍ଡକ୍ଟର ମିଶନରେ ସମୁଦାୟ 12 ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ ଏଥିରେ ରାଜ୍ୟର 2 ପ୍ରକଳ୍ପ ରହିଛି। ରାଜ୍ୟ ସରକାର 11,000 କୋଟି ଟଙ୍କାର 5 ଅତିରିକ୍ତ ସେମି କଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏହାଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ 20,000 ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: दोनों परियोजनाएं के साथ साथ हमारी राज्य सरकार ने लगभग 11,000 करोड़ रुपए की 5 योजना की सेमीकंडक्टर परियोजनाओं को भी मंजूरी प्रदान की है। इसमें लगभग 4,500 से डायरेक्ट और 16,000 के ऊपर इनडायरेक्टली रोजगार भी एक बहुत बड़ा अवसर मिलने जा रहा है। इन सबके अलावा ओडिशा को एक सेमीकंडक्टर हब में बदलने के लिए हमारा सरकार पूरी तरह से प्रयास कर रही है।
0: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଓଡ଼ିଶାରେ ସେମିକଣ୍ଡକ୍ଟରର ବିକାଶ ପାଇଁ ବିଶେଷ ସୁଯୋଗ ସମ୍ଭାବନା ରହିଛି। ରାଜ୍ୟରେ ଆଉ 3 ସେମିକଣ୍ଡକ୍ଟର ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଯୋଜନା ରହିଛି।
2: ଆଉ ଜିସ୍ ତେଜି ସେ ସରକାର କାମ କରି ରହି ହେ ମୈଁ ମାନେ ମୁଖ୍ୟମନ୍ତ୍ରୀ ଜୀ କୋ ଧନ୍ୟବାଦ ଦେନା ଚାହୁଁଗା କି ଆପନେ ପର୍ସନାଲି ମନିଟର କରକେ ସଭି ଦୋନୋ କେ ଦୋନୋ ପ୍ରୋଜେକ୍ଟସ୍ କୋ ବହୁତ ତେଜି ସେ ଆଗେ ବଢାଏ। ଇସକେ ଅଲାୱା ଭି 3 ପ୍ରୋଜେକ୍ଟସ୍ ଓଡ଼ିଶା କି ସରକାର କେ ସହଯୋଗ ସେ ଚଲ ରହେ ହେଁ। ସଭି ଇନଭେଷ୍ଟର୍ସ ନେ ସାଟିସ୍ଫାକ୍ସନ ବତାୟା ହେ। ये प्रोग्रेस ओडिशा को एक नए डेस्टिनेशन पे लेके जाएगी।
0: ସମ୍ମିଳନୀରେ ଓଡ଼ିଶାରେ ସେମିକଣ୍ଡକ୍ଟର ବ୍ୟବସ୍ଥାକୁ ସୁଦୃଢ଼ କରିବା ତଥା ପୁଞ୍ଜିନିବେଶ, ପ୍ରଯୁକ୍ତି, ନବସୃଜନ ଏବଂ ଦକ୍ଷତା ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିବା ନେଇ ଆଲୋଚନା ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ରାଜ୍ୟର ନୀତିଗତ ସହାୟତା ଏବଂ ନିବେଶ ପାଇଁ ଉଦୀୟମାନ ସୁଯୋଗଗୁଡ଼ିକୁ ଉପସ୍ଥାପିତ କରିଥିବା ଜଣାପଡ଼ିଛି। ଜାତୀୟ ପ୍ରାଦ୍ୟୋଗିକ ସଂସ୍ଥାନ ଏନ୍ଆଇଟି ରାଉରକେଲାର ବୈଜ୍ଞାନିକମାନଙ୍କ ଦ୍ୱାରା ବିକଶିତ ସ୍ୱଦେଶୀ ଚିପ୍ ଡିଜାଇନ୍ ସେମିକନ୍ ଇଣ୍ଡିଆ ପ୍ରଦର୍ଶନୀରେ ସ୍ଥାନ ପାଇବା ରାଜ୍ୟ ତଥା ସମଗ୍ର ଦେଶ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଭାରତ ସେମିକଣ୍ଡକ୍ଟର କ୍ଷମତା ବୃଦ୍ଧି କରି ଆତ୍ମନିର୍ଭରତା ହାସଲ କରିବା ଦିଗରେ ଦ୍ରୁତ ଅଗ୍ରସର ହେଉଛି ବୋଲି ରାଜ୍ୟପାଳ କହିଛନ୍ତି। ଏଭଳି ସ୍ୱଦେଶୀ ପ୍ରଯୁକ୍ତି ଓ ଗବେଷଣା ଭବିଷ୍ୟତରେ ଦେଶର ପ୍ରଯୁକ୍ତି କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ ବୋଲି ରାଜ୍ୟପାଳ ଆଶାବ୍ୟକ୍ତ କରିଛନ୍ତି। ରାଜ୍ୟରେ ଆଗାମୀ ପୌର ନିର୍ବାଚନରେ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି। ଆସନ୍ତା 24 ସୁଦ୍ଧା ପୌର ସଂସ୍ଥା ଓ ଏନ୍ଏସିର ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରାଯିବ। ଏହାପରେ ଜନସାଧାରଣଙ୍କଠାରୁ ଆପତ୍ତି ଓ ପ୍ରସ୍ତାବ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ମାସ 3 ଆପତ୍ତି ଓ ପ୍ରସ୍ତାବ ଦାଖଲର ଶେଷ ତାରିଖ ରହିଛି। 7 ସୁଦ୍ଧା ପ୍ରୋଭିଜନାଲ ବିଜ୍ଞପ୍ତି ଓ 7-21 ମଧ୍ୟରେ ସରକାରଙ୍କ ନିକଟରେ ଅପିଲ, 26-28 ମଧ୍ୟରେ ଅପିଲର ଶୁଣାଣି ଓ ନିଷ୍ପତ୍ତି ପ୍ରକ୍ରିୟା ଗ୍ରହଣ କରାଯିବ। ଆସନ୍ତା 31 ସୁଦ୍ଧା ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ଅନ୍ୟପକ୍ଷରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମରେ ୱାର୍ଡ ବିଭାଜନ ଓ ଆସନ ସଂରକ୍ଷିତ ସମ୍ପର୍କିତ ପ୍ରକ୍ରିୟା ପାଇଁ ସଂଶୋଧିତ ସମୟସୀମା ଧାର୍ଯ୍ୟ କରାଯାଇଛି। ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ ସମ୍ପୃକ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମ କମିଶନରମାନଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ପ୍ରକ୍ରିୟାକୁ ସୁଚାରୁରୂପେ ସମ୍ପନ୍ନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ବିଡିଏ ପକ୍ଷରୁ ସୁବୁଦ୍ଧିପୁରଠାରେ ନିର୍ମିତ ଏକାମ୍ର ରେସିଡେନ୍ସି ପ୍ରକଳ୍ପ ଫ୍ଲାଟ୍ ବିକ୍ରି ପାଇଁ ଆଜିଠାରୁ ଅନ୍ଲାଇନ୍ ବୁକିଂ ଆରମ୍ଭ ହୋଇଛି। ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ୟୁନିକ୍ ଆକାଉଣ୍ଟ ନମ୍ଘର ୟୁଏଏନ୍ ବ୍ୟବସ୍ଥା କରାଯାଇଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଆବେଦନକାରୀ ପ୍ରଥମେ ବିଡିଏର ଅନ୍ଲାଇନ୍ ପୋର୍ଟାଲ ମାଧ୍ୟମରେ ପଞ୍ଜୀକରଣ ୟୁନିକ୍ ଆକାଉଣ୍ଟ ନମ୍ଘର ପାଇଁ ଆବେଦନ କରିପାରିବେ। ପରେ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ହେବ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର सूचना देछंती। अपार्टमेंट गुड़िक स्वच्छ और पारदर्शी प्रक्रिय लॉटरी माध्यम रे आवंटन करा जिवो। गोटे परिवार जणे मात्र सदस्य निर्धारित नियम अनुसरण कर सठिक तथ्य और दस्तावेज सह आवेदन करने को कहुई। आवेदन शेष तारीख आसंता मास 31 तारीख रही। आपण माने आंचलिक संवाद सुनुछंती आकाशवाणी कटक केन्द्ररु। राजस्व ऑडिट प्रक्रिय स्वच्छता और निरपेक्षता सुनिश्चित करने उद्देश्य राजस्व पर्षद सदस्य सत्यव्रत साहू अध्यक्षतार एक उच्चस्तरीय बैठक अनुष्ठित होइजैछि। ऑडिट प्रक्रिया संपर्क में खूब शीघ्र एक स्वतंत्र मार्गदर्शिका प्रस्तुत करा श्री साहू सूचना देते। नूतन व्यवस्था अनुसार गोटे निर्दिष्ट कार्यालय गोटे आर्थिक वर्षर ऑडिट पर सर्वाधिक 20 कार्यदिवस धार्य हो श्री साहू सूचना देते। कौन ऑडिटर को निज जिले में ऑडिट कार्य करिबाकु अनुमति दिया नाही। धार्य समय सीमा मध्यरे ऑडिट कार्य समाप्त करिबाकु बैठक रे निर्देश दिया जाइछि। राजस्व पर्षद अधीन रे राज्यर प्राय 420 कार्यालय रे ऑडिट कार्य करा जायथाय। राज्यर समस्त सहरांचल स्थानीय संस्था डिजिटल पेमेंट भित्तिभूमि को अधिक सुदृढ़ करने गृह और नगर उन्नयन विभाग और भारतीय स्टेट बैंक मध्य एक बुझापत्र स्वाक्षरित हो सुजोग प्लाटफर्म मध्यम सुगम सुरक्षित और नागरिक केंद्रिक पेमेंट सेवा यार मुख्य उद्देश्य रही। नागरिक पौर सेवा टिकस और विभिन्न सेवा देय अनलाइन पैठ करें। राज्य प्रदूषण नियंत्रण बोर्डर 43वां प्रतिष्ठा दिवस समारोह आज भुवनेश्वर स्थित ओयूएटी कृषि शिक्षा सदन ठारे पालित होइजैछि। कार्यक्रम में जंगल परिवेश जलवायु परिवर्तन मंत्री गणेशराम सिंह खुंटिया जोगदे ड्रोन बेस्ड मॉनिटरिंग सिस्टम और एआई चैटबॉट उन्मोचन करथिले।

0: ଏହି ଅବସରରେ କଟକ, କୋରାପୁଟ, ଝାରସୁଗୁଡ଼ା ଓ ସମ୍ବଲପୁର ସ୍ଥିତ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ଭବନଗୁଡ଼ିକର ଆଭାସୀ ମାଧ୍ୟମରେ ଶିଳାନ୍ୟାସ କରାଯାଇଥିଲା। ସେବା ସଂକଳ୍ପ ଅଭିଯାନ ଅବସରରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସମ୍ମିଳନୀ କକ୍ଷରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ନେଇ ଏକ ସଚେତନତା ଶିବିର ତଥା ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗମାନଙ୍କ ଅଧିକାର ଓ ଆଇନ, ବିଭିନ୍ନ ସରକାରୀ ସୁବିଧା ଏବଂ ଜନକଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳନ ଅବସରରେ ସେବା ସଂକଳ୍ପ ଅଭିଯାନ ଜାରି ରହିଛି। ଏହି କ୍ରମରେ ଆଜି କେନ୍ଦ୍ରାପଡ଼ା ପୌରପାଳିକା ପକ୍ଷରୁ ଗୋପ ଗ୍ରାମସ୍ଥିତ ମଳ ଉପଚାର କେନ୍ଦ୍ର ପରିସରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏବେ କିଛି ସମ୍ବାଦ ସଂକ୍ଷେପରେ। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଅନ୍ସ୍ଲୋ ମିନି ଷ୍ଟାଡିୟମ୍ ପରିସରରେ ବ୍ଲକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ବୌଦ୍ଧ ଜିଲ୍ଲା ଗସ୍ତରେ ଯାଇ ସରକାରଙ୍କ ପକ୍ଷରୁ ଜାରି ରହିଥିବା ବିଭିନ୍ନ ଯୋଜନାର ସୁବିଧା ସୁଯୋଗ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି। କନ୍ଧମାଳ ଜିଲ୍ଲା ଫୁଲବାଣୀଠାରେ ନିଶାମୁକ୍ତ ଯୁବ ବିକଶିତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ 200ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ନୂଆପଡ଼ା ଜିଲ୍ଲା କୋମନା ପଞ୍ଚାୟତ ସମିତି କକ୍ଷରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗଦେଇ ସମସ୍ତ ଆପତ୍ତି ଓ ଅଭିଯୋଗର ଶୁଣାଣି କରି ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଡିଗ୍ରୀ ମହିଳା କଲେଜ ପରିସରରେ ଜାତୀୟ ସେବା ଯୋଜନା ପକ୍ଷରୁ ନିଶାମୁକ୍ତ ଅଭିଯାନ ଓ ରାଷ୍ଟ୍ରୀୟ ସଂକଳ୍ପ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁବପିଢ଼ି ସଚେତନ ହୋଇ ନିଶା ସେବନରୁ ଦୂରେଇ ରହିବା ସହ ସଶକ୍ତ ଭାରତ ନିର୍ମାଣରେ ନିଜକୁ ସାମିଲ କରିବା ଉପରେ କାର୍ଯ୍ୟକ୍ରମରେ ଅତିଥିମାନେ ମତପୋଷଣ କରିଥିଲେ। ପାଣିପାଗ। ଥାଇଲାଣ୍ଡର ଉତ୍ତର ଭାଗରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ 23 ତାରିଖ ସୁଦ୍ଧା ଉପକୂଳ ଛୁଇଁବ। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 15ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: 19 ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଇନ୍ଫ୍ଲୁଏନ୍ସରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ନର୍ଥ ଆଣ୍ଡାମାନ ସିରେ। ଏହା ଧୀରେ ଧୀରେ ଘନୀଭୂତ ହେବାର ସମ୍ଭାବନା ରହିଛି। ଆଗାମୀ 3-4 ଦିନ ମଧ୍ୟରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେବାର ସମ୍ଭାବନା ରହିଛି।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟ ସରକାର 11,000 କୋଟି ଟଙ୍କାର 5ଟି ଅତିରିକ୍ତ ସେମିକଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜସ୍ୱ ଅଡିଟ୍ରେ ସ୍ୱଚ୍ଛତା ପାଇଁ ଖୁବ୍ ଶୀଘ୍ର ଜାରି ହେବ ସ୍ୱତନ୍ତ୍ର ମାର୍ଗଦର୍ଶିକା ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା। 15ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ଆକଳନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ବାଣିଜ୍ୟ ଓ ଅର୍ଥନୀତିକୁ ଗତିଶୀଳ କରିଛି ସାଗରମାଳା ପଦକ୍ଷେପ। ଆଲେଖ୍ୟ ମୟରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭାରତର ସାମୁଦ୍ରିକ କ୍ଷେତ୍ର ବାଣିଜ୍ୟ ଓ ଅର୍ଥନୈତିକ କାର୍ଯ୍ୟକଳାପକୁ ଅଧିକ ବିକଶିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଦେଶର ପ୍ରାୟ 11,000 କିଲୋମିଟର ଦୀର୍ଘ ଉପକୂଳ, ପ୍ରାୟ 14,500 କିଲୋମିଟର ଜଳପଥ ମଧ୍ୟ ଏଥିସହ ସଂଶ୍ଲିଷ୍ଟ। ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ପ୍ରମୁଖ ବନ୍ଦରଗୁଡ଼ିକର ଆବାସସ୍ଥଳୀ ଭାବେ କାର୍ଯ୍ୟ କରୁଛି। ଏହା ଭାରତକୁ ବିଶ୍ୱ ନୌବାଣିଜ୍ୟ ମାର୍ଗ ସହ ସଂଯୋଗ କରୁଛି, ଫଳରେ ପଣ୍ୟ ଓ ଯାତ୍ରୀ ପରିବହନ ସହଜ ତଥା ସୁଗମ ହୋଇପାରୁଛି। ଆକଳନ ଅନୁଯାୟୀ ପ୍ରାୟ 95% ବାଣିଜ୍ୟ ଓ ମୂଲ୍ୟଭିତ୍ତିକ ପ୍ରାୟ 70% ସାମୁଦ୍ରିକ ମାର୍ଗ ମାଧ୍ୟମରେ ପରିଚାଳିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ଦେଶର ବନ୍ଦର ନେତୃତ୍ୱାଧୀନ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ 2015 ମାର୍ଚ୍ଚ ମାସରେ ସାଗରମାଳା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପରିଚାଳନାଗତ ଦକ୍ଷତାକୁ ଉନ୍ନତ କରିବା, ପରିବହନ ଖର୍ଚ୍ଚ ହ୍ରାସ ଏବଂ କାର୍ଯ୍ୟକ୍ଷମ ଥିବା ସଡ଼କ ଓ ରେଳପଥକୁ ସଂଯୋଗ କରି

0: ଜଳପଥ ବ୍ୟବହାର ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଫଳରେ ବାଣିଜ୍ୟ ତଥା ଅର୍ଥନୀତି ଭିତ୍ତିକ କାର୍ଯ୍ୟକଳାପ ତ୍ୱରାନ୍ୱିତ ହୋଇପାରିବ। ଏହି ଯୋଜନା ଅଧୀନରେ ବନ୍ଦରଗୁଡ଼ିକର ଆଧୁନିକୀକରଣ, ନୂତନ ବନ୍ଦର ନିର୍ମାଣ, ଜଳପଥ ସଂଯୋଗୀକରଣ ଏବଂ ସରକାରୀ ତଥା ଘରୋଇ କ୍ଷେତ୍ରରୁ ନିବେଶକୁ ପ୍ରୋତ୍ସାହନ ପ୍ରଦାନ କରିବା ଅନ୍ୟତମ ଉଦ୍ଦେଶ୍ୟ। ଦେଶରେ 12 ପ୍ରମୁଖ ବନ୍ଦର ଏବଂ 200 ଅଧିକ ସାଧାରଣ ବନ୍ଦର କାର୍ଯ୍ୟ କରୁଛି। ପ୍ରମୁଖ ବନ୍ଦରଗୁଡ଼ିକ କେନ୍ଦ୍ରୀୟ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ ରହୁଥିବା ବେଳେ ସାଧାରଣ ବନ୍ଦର କ୍ଷେତ୍ରଗୁଡ଼ିକ ସମ୍ପୃକ୍ତ ରାଜ୍ୟ ସାମୁଦ୍ରିକ ବୋର୍ଡ କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଛି। ଏହି ବନ୍ଦରଗୁଡ଼ିକ ମାଧ୍ୟମରେ ଅଶୋଧିତ ତୈଳ, କୋଇଲା, ସାମଗ୍ରୀ, ସାର, କୃଷି ତଥା ବୟନ ଆଦି ବ୍ୟାପକ ପଣ୍ୟ କାରବାର ହେଉଛି। ଗତ 11 ମଧ୍ୟରେ ସାଗରମାଳା କାର୍ଯ୍ୟକ୍ରମ ଲକ୍ଷ୍ୟଭିତ୍ତିକ ଫଳାଫଳ ପ୍ରଦାନ କରିଛି। ଏହା ଅଧୀନରେ ପ୍ରାୟ 6,06,000 କୋଟି ଟଙ୍କା ବ୍ୟୟ ଅଟକଳରେ 845 ପ୍ରକଳ୍ପ ହାତକୁ ନିଆଯାଇଛି। ତନ୍ମଧ୍ୟରୁ ଗତ ମାର୍ଚ୍ଚ 24 ତାରିଖ ସୁଦ୍ଧା 1,57,000 କୋଟି ଟଙ୍କାର 315 ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି। 210 କାର୍ଯ୍ୟ ଏବେ ଜାରି ରହିଥିବା ବେଳେ 320 ପ୍ରକଳ୍ପ ଯୋଜନା ପର୍ଯ୍ୟାୟରେ ରହିଛି। ଲକ୍ଷ୍ୟଭିତ୍ତିକ ନିବେଶ ମାଧ୍ୟମରେ ଉପକୂଳ ଭିତ୍ତିଭୂମି ସୁଦୃଢ଼ ହେବା ସହ ପଣ୍ୟ ପରିବହନ କ୍ଷମତା ଅଧିକ ବ୍ୟାପକ ହୋଇପାରିଛି। 1,057 କୋଟି ଟଙ୍କା ବ୍ୟୟରେ ମୋଟ 11 ମାଛଧରା ପୋତାଶ୍ରୟ ପ୍ରକଳ୍ପ ଇତିମଧ୍ୟରେ କାର୍ଯ୍ୟକ୍ଷମ ହୋଇଛି। ଏହାର ସୁଫଳ 30,000 ମତ୍ସ୍ୟଜୀବୀଙ୍କ ପାଖରେ ପହଞ୍ଚୁଛି। 494 କୋଟି ଟଙ୍କା ମୂଲ୍ୟର 7 ଉପକୂଳ ବର୍ଥ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି। ଏହାଦ୍ୱାରା ବାର୍ଷିକ ପଣ୍ୟ ପରିଚାଳନା କ୍ଷମତା 9.84 ନିୟୁତ ଟନ୍‌କୁ ବୃଦ୍ଧି ପାଇଛି। ଭାରତର ପ୍ରମୁଖ ବନ୍ଦରଗୁଡ଼ିକ ଗତ ଆର୍ଥିକ ବର୍ଷରେ ସାମଗ୍ରିକ ଭାବେ ରେକର୍ଡ ପରିମାଣ 915.17 ମେଟ୍ରିକ୍ ଟନ୍ ପଣ୍ୟ କାରବାର କରିଛି, ଯାହା ଧାର୍ଯ୍ୟ ଲକ୍ଷ୍ୟ 904 ମେଟ୍ରିକ୍ ଟନ୍‌କୁ ଅତିକ୍ରମ କରିଛି। ପ୍ରତିବର୍ଷ ଏ କ୍ଷେତ୍ରରେ 7.06% ଅଭିବୃଦ୍ଧି ହାସଲ ହେଉଛି। 2014 ହାରାହାରି ଜାହାଜ ଚଳାଚଳ ସମୟ 96 ଘଣ୍ଟା ଥିବାବେଳେ 2025 ଏହା 49.5 ଘଣ୍ଟାକୁ ହ୍ରାସ ପାଇଛି। ଉନ୍ନତ ବନ୍ଦର ଦକ୍ଷତା ଏବଂ ଦ୍ରୁତ ପଣ୍ୟ ବହନ ପରିଚାଳନାକୁ ଏହା ପ୍ରତିପାଦନ କରୁଛି। ଦେଶର 9 ବନ୍ଦର ବିଶ୍ୱର ଶ୍ରେଷ୍ଠ 100 ମଧ୍ୟରେ ସ୍ଥାନିତ ହୋଇଛି। ତନ୍ମଧ୍ୟରୁ ବିଶାଖାପାଟନା କଣ୍ଟେନର ଟ୍ରାଫିକ୍ ବର୍ଗରେ ବିଶ୍ୱସ୍ତରରେ ଶ୍ରେଷ୍ଠ 20 ବନ୍ଦର ମଧ୍ୟରେ ପରିଗଣିତ ହେଉଛି। ଏପରିକି ଆଭ୍ୟନ୍ତରୀଣ ଜଳପଥ ମାଧ୍ୟମରେ ମାଲ ପରିବହନ ଗତ 11 ମଧ୍ୟରେ 700% ବୃଦ୍ଧି ପାଇଛି। ଉପକୂଳ ଜୀବିକା ଏବଂ ଦକ୍ଷତା ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅଧୀନରେ 7,600 ପ୍ରାର୍ଥୀ ଦକ୍ଷତା ବିକାଶ ତାଲିମ ଗ୍ରହଣ କରିଛନ୍ତି। ତନ୍ମଧ୍ୟରୁ 3,100 ପ୍ରଶିକ୍ଷାର୍ଥୀ ସାମୁଦ୍ରିକ ତଥା ଆନୁଷଙ୍ଗିକ କ୍ଷେତ୍ରରେ ନିଯୁକ୍ତ ହୋଇଛନ୍ତି।
1: ଆକାଶବାଣୀ କଟକ ଆଜିର ପ୍ରସଙ୍ଗରେ ଶୁଣିଲେ ବାଣିଜ୍ୟ ଓ ଅର୍ଥନୀତିକୁ ଗତିଶୀଳ କରିଛି ସାଗରମାଳା ପଦକ୍ଷେପ। ଆଲେଖ୍ୟ ମୟୂରଞ୍ଜନ ମିଶ୍ର ଏବଂ ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ।
2: ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ।
3: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ ମୁଣ୍ଡାରୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ମହାବୀର ସିଂ ଏବଂ ତାଙ୍କର ସାଥୀ କଳାକାରମାନେ।
4: ଧନ୍ୟ

ସମ୍ପର୍କ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। ଶେଖ୍ ମହମ୍ମଦ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ବ୍ରିକ୍ସ ସମ୍ମିଳନୀରେ ଭାରତର ସଫଳ ଆୟୋଜନକୁ ପ୍ରଶଂସା କରିଥିଲେ। ସେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପ ଜଗତରେ ଭାରତ ଏକ ବିଶ୍ୱସନୀୟ ଅଂଶୀଦାର ଭାବେ ଉଭା ହେଉଛି। ନୂଆଦିଲ୍ଲୀଠାରେ ସେମିକନ୍ ଇଣ୍ଡିଆ 2026ରେ ଅଂଶଗ୍ରହଣ କରି ଶ୍ରୀ ବୈଷ୍ଣବ କହିଛନ୍ତି, ବୌଦ୍ଧିକ ସମ୍ପତ୍ତିର ସୁରକ୍ଷା କରିବାଠୁ ଆରମ୍ଭ କରି ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକୁ ଭାରତରେ ସମ୍ପୂର୍ଣ୍ଣ ଉତ୍ପାଦ ପ୍ରସ୍ତୁତି ପର୍ଯ୍ୟନ୍ତ ସେମିକଣ୍ଡକ୍ଟର ଶିଳ୍ପରେ ବିଶ୍ୱାସ ଗୁରୁତ୍ୱପୂର୍ଣ୍ଣ। ଏକ ବିଶ୍ୱସନୀୟ ଯୋଗାଣ ଶୃଙ୍ଖଳ ହେଉଛି ଭାରତର ପ୍ରମୁଖ ଶକ୍ତି। ସେ କହିଛନ୍ତି, 10 ବର୍ଷ ମଧ୍ୟରେ 50,000 ସେମିକଣ୍ଡକ୍ଟର ଡିଜାଇନ୍ ଇଞ୍ଜିନିୟରମାନଙ୍କୁ ପ୍ରଶିକ୍ଷଣ ଦେବା ଲାଗି ଭାରତର ଲକ୍ଷ୍ୟ ରହିଛି। ଗତ 4 ବର୍ଷ ମଧ୍ୟରେ 70,000 ଇଞ୍ଜିନିୟରଙ୍କୁ ପ୍ରଶିକ୍ଷଣ ଦିଆଯାଇ ସାରିଛି ବୋଲି ସେ କହିଛନ୍ତି। ଦେଶର ଛାତ୍ରଛାତ୍ରୀମାନେ ଏବେ ଚିପ୍ ପ୍ରସ୍ତୁତର ଡିଜାଇନିଂ କରୁଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର 20 ବର୍ଷିଆ ସ୍ୱଷ୍ଟ ରୋଡ୍ମ୍ୟାପ୍ର ଆବଶ୍ୟକତା ରହିଛି। ସେମିକଣ୍ଡକ୍ଟର ଶିଳ୍ପ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଜଟିଳ ଶିଳ୍ପ ମଧ୍ୟରେ ଅନ୍ୟତମ। ଏକ ଦୀର୍ଘସ୍ଥାୟୀ ଏବଂ ଦୀର୍ଘମିଆଦୀ ଅଭିବୃଦ୍ଧି ନିମନ୍ତେ ଏକ ସଶକ୍ତ ଭିତ୍ତିଭୂମି ପ୍ରସ୍ତୁତ କରିବା ଲାଗି ଭାରତର ଆଭିମୁଖ୍ୟ ରହିଛି। ଭାରତର ସେମିକଣ୍ଡକ୍ଟର ମିଶନ 2.0 ବିଶେଷକରି 6ଟି ପ୍ରମୁଖ କ୍ଷେତ୍ର ଉପରେ ପର୍ଯ୍ୟବେସିତ। ସେଗୁଡ଼ିକ ହେଲା ଚିପ୍ ଡିଜାଇନ୍, ସାମଗ୍ରୀ, ଫ୍ୟାବ୍ରିକେସନ୍, ଆସେମ୍ବ୍ଲି, ଟେଷ୍ଟିଂ, ମାର୍କିଂ ଏବଂ ପ୍ୟାକେଜିଂ, ଗବେଷଣା ଏବଂ ବିକାଶ ଓ ସଂରକ୍ଷଣ। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଗୋଟିଏ ଦେଶରୁ ପ୍ରାୟ 30ଟି କମ୍ପାନୀ ସେମିକନ୍ ଇଣ୍ଡିଆ ପାଭିଲିୟନ୍ରେ ଅଂଶଗ୍ରହଣ କରିଛନ୍ତି। ଛାତ୍ରଛାତ୍ରୀମାନେ ମଧ୍ୟ ଏ ଦିଗରେ ଆଗ୍ରହ ଏବଂ ଉତ୍ସାହ ଦେଖାଉଛନ୍ତି। ସେମିକଣ୍ଡକ୍ଟର କ୍ଷେତ୍ରରେ 1,00,000ରୁ ଉର୍ଦ୍ଧ କର୍ମନିଯୁକ୍ତି ସୃଷ୍ଟି ହେବାର ଆଶା କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ସେମିକନ୍ ଇଣ୍ଡିଆ 2026ରେ ଏ ସଂକ୍ରାନ୍ତ ଅନେକ ରାଜିନାମା ଶ୍ରୀ ବୈଷ୍ଣବଙ୍କ ଉପସ୍ଥିତିରେ ଘୋଷଣା କରାଯାଇଛି। ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ସୁଦୃଢ଼ କରିବା ଲାଗି ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଏହି ଅବସରରେ ଶ୍ରୀ ବୈଷ୍ଣବ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ପାଭିଲିୟନ୍କୁ ଉଦ୍ଘାଟନ କରିଥିଲେ। ବିମାନ ନିର୍ମାଣକାରୀ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ହାଲ୍ ଆଜି ହାଲୁକା ପ୍ରଶିକ୍ଷଣ ଯୁଦ୍ଧ ବିମାନ ତେଜସ୍ ଓ ST-40 ବେସିକ୍ ଟ୍ରେନର ଯୁଦ୍ଧ ବିମାନକୁ ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରିଛି। ବେଙ୍ଗାଲୁରୁଠାରେ ଆୟୋଜିତ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ଏହି 2ଟି ଯୁଦ୍ଧ ବିମାନକୁ ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରାଯାଇଛି। ST-40 ବେସିକ୍ ଟ୍ରେନର ଏୟାରକ୍ରାଫ୍ଟକୁ ପ୍ରତିରକ୍ଷା ମନ୍ତ୍ରୀ ଅଙ୍କୁର ଭାବେ ନାମିତ କରିଛନ୍ତି। ସାର୍ବଜନୀନ କ୍ଷେତ୍ରରେ ବ୍ୟବହାର ପାଇଁ ହାଲ୍ ପକ୍ଷରୁ ପରବର୍ତ୍ତୀ ପିଢ଼ି ଧ୍ରୁବ ହେଲିକପ୍ଟରକୁ ମଧ୍ୟ ଆଜି ପୱନ ହନ୍ସ ଲିମିଟେଡ୍କୁ ହସ୍ତାନ୍ତର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବିଂଶତମ ରୋଜଗାର ମେଳାରେ 51,000ରୁ ଉର୍ଦ୍ଧ ନବନିଯୁକ୍ତ ଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଉଦ୍ବୋଧନ ଦେବେ। ଦେଶର 45ଟି ସ୍ଥାନରେ ରୋଜଗାର ମେଳାର ଆୟୋଜନ କରାଯାଉଛି। ନୂତନ ଭାବେ ନିଯୁକ୍ତ ପ୍ରାର୍ଥୀମାନେ ବିଭିନ୍ନ ମନ୍ତ୍ରଣାଳୟ, ରାଜସ୍ୱ ବିଭାଗ ସମେତ ବିଭିନ୍ନ ବିଭାଗ, ରେଳ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆଦି ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ନିଯୁକ୍ତି ପାଇବେ। ରୋଜଗାର ମେଳା ହେଉଛି ସରକାରଙ୍କ ଯୁବବର୍ଗଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟର ଏକ ପ୍ରତିଫଳନ। ରୋଜଗାର ମେଳା ଦ୍ୱାରା ପ୍ରାୟ ସମୁଦାୟ 12,75,000 ଯୁବକ ବିଭିନ୍ନ ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାଗୁଡ଼ିକରେ ନିଯୁକ୍ତି ପାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନରେ ନୂଆଦିଲ୍ଲୀରେ ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ ଶୀର୍ଷକ ଆନ୍ତର୍ଜାତିକ ସମ୍ମିଳନୀର ଉଦ୍ଘାଟନ କରିବେ। ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଦ୍ୱାରା ଆୟୋଜିତ ଦୁଇଦିନିଆ ସମ୍ମିଳନୀରେ ପରିବେଶ ବିଶେଷଜ୍ଞ, ସୁପ୍ରିମ୍କୋର୍ଟ, ହାଇକୋର୍ଟର ବିଚାରପତି ଏବଂ ଜିଲ୍ଲା ଦୌରା ଜଜ୍ ଭାଗ ନେବେ। 17ଟି ଦେଶରୁ ପ୍ରମୁଖ ବିଚାରପତି ଏବଂ ନ୍ୟାୟିକ ପ୍ରତିନିଧିମାନେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏ ପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଆଜି ଏହି ସ୍ୱତନ୍ତ୍ର ଧାରାବାହିକରେ ଆମେ ଆପଣଙ୍କୁ ନୀତି ଆୟୋଗ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ।

0: 2015 ମସିହା ଜାନୁଆରୀ ପହିଲାରେ କେନ୍ଦ୍ର କ୍ୟାବିନେଟ୍ରେ ଯୋଜନା ଆୟୋଗକୁ ନୀତି ଆୟୋଗରେ ପରିଣତ କରାଯାଇଥିଲା। ଏହା ଏକ ନୀତି ନିର୍ଦ୍ଧାରଣ କମିଟି ଭାବେ ପ୍ରସ୍ତୁତ କରାଯାଇଥିଲା। ତିନୋଟି ମୁଖ୍ୟ ବିଷୟବସ୍ତୁ ଉପରେ ଏହି ନୀତି ଆୟୋଗ ଆଧାରିତ। ପରିଚାଳନା ପରିଷଦ ଉଭୟ ପ୍ରଧାନମନ୍ତ୍ରୀ ଏବଂ ପ୍ରତ୍ୟେକ ମୁଖ୍ୟମନ୍ତ୍ରୀଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିଥାଏ। ପ୍ରତିଟି ରାଜ୍ୟରେ ନୀତି ଆୟୋଗର ସ୍ୱତନ୍ତ୍ର ଦଳକୁ ସାମିଲ କରାଯାଇ ଯୋଜନା ପ୍ରସ୍ତୁତ କରାଯାଇଛି। 2017 ମସିହାରେ ନୂଆଦିଲ୍ଲୀରେ ନୀତି ଆୟୋଗର ତୃତୀୟ ପରିଚାଳନା ପରିଷଦ ବୈଠକରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ଏହି ପ୍ଲାଟଫର୍ମ ମାଧ୍ୟମରେ କାର୍ଯ୍ୟ କରୁଛନ୍ତି।
1: मेरा एक कन्विक्शन है और मेरा विश्वास है कि न्यू इंडिया के निर्माण सभी मुख्यमंत्रियों के सहयोग के बिना, उनके संपूर्ण योगदान के बिना कतई संभव नहीं है। इस देश के लोगों के हमसे बहुत सारी उम्मीदें हैं और ये उम्मीदें टीम इंडिया द्वारा ही पूरी की जा सकती।
0: ନୀତି ଆୟୋଗର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ ଆକାଶବାଣୀ ସମ୍ଭାଦକୁ ସୂଚନା ଦେଇ କହିଛନ୍ତି, ନୀତି ଆୟୋଗ ସମବାୟ ସଂଘୀୟ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିଥାଏ ଏବଂ କେନ୍ଦ୍ର, ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ରଣନୀତିକ ଏବଂ ବୈଷୟିକ ପରାମର୍ଶ ପ୍ରଦାନ କରିଥାଏ। ପାକିସ୍ତାନର ଖାଇବର ପଖତୁନଖ୍ୱା ଅଞ୍ଚଳରେ କୋହତ ଜିଲ୍ଲାରେ ଏକ ମସ୍ଜିଦ୍ ନିକଟରେ ବୋମା ବିସ୍ଫୋରଣ ଯୋଗୁଁ 15 ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାରେ 50 ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି। ପୁଲିସ୍ ସୂତ୍ରରୁ ଜଣାପଡ଼ିଛି, ଶୁକ୍ରବାର ପ୍ରାର୍ଥନା ସମୟରେ ବୋମା ବିସ୍ଫୋରଣରେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭାରତ ଲୋହିତ ସାଗର ଅଞ୍ଚଳରେ ସୁରକ୍ଷା ପରିସ୍ଥିତି ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ସାର୍ବଭୌମ ସାଉଦି ଆରବର ଜନବସତି ଅଞ୍ଚଳ ଉପରେ ହୋଇଥିବା ଆକ୍ରମଣ ନିନ୍ଦନୀୟ। ପବିତ୍ର ମକ୍କା ସହର ଉପରେ ଆକ୍ରମଣ ଉଦ୍ୟମ ପରେ ଭାରତ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ଜାରି କରାଯାଇ ଆଞ୍ଚଳିକ ଶାନ୍ତି ଓ ସୁରକ୍ଷା ଏହା ଏକ ବିପଦ ବୋଲି କୁହାଯାଇଥିଲା। ଏସୀୟ କ୍ରୀଡ଼ାର ଉଦ୍ଘାଟନୀ ଉତ୍ସବରେ ଅଲମ୍ପିକ୍ସ ପଦକ ବିଜେତା ମନୁ ଭାକର ଏବଂ ସଟ୍ପୁଟ୍ ଚମ୍ପିୟନ୍ ତଜିନ୍ଦର ପାଲ୍ ସିଂ ତୁର ଭାରତର ଜାତୀୟ ପତାକା ବହନ କରିବେ। ଆସନ୍ତାକାଲି ଏସୀୟ କ୍ରୀଡ଼ା ଆରମ୍ଭ ହେବ। 2024 ପ୍ୟାରିସ୍ ଅଲମ୍ପିକ୍ସରେ ଭାକର ଭାରତର ପ୍ରଥମ କ୍ରୀଡ଼ାବିତ୍ ଭାବେ ଗୋଟିଏ ସଂସ୍କରଣରେ 2ଟି ପଦକ ଜିତିଥିଲେ। ମନୁ ଭାକର ଚଳିତ ଏସୀୟ କ୍ରୀଡ଼ାରେ 10 ମିଟର ଏୟାର ପିସ୍ତଲ, 25 ମିଟର ପିସ୍ତଲ ଓ 10 ମିଟର ଏୟାର ପିସ୍ତଲ ମିକ୍ସଡ୍ ବିଭାଗରେ ଅଂଶଗ୍ରହଣ କରିବେ। ଅନ୍ୟପକ୍ଷରେ ତେଜିନ୍ଦର ପାଲ୍ ସିଂ ତୁର ତାଙ୍କର ଏସୀୟ କ୍ରୀଡ଼ାରେ କ୍ରମାଗତ ତୃତୀୟ ସ୍ୱର୍ଣ୍ଣ ପଦକ ହାସଲ କରିବାର ଲକ୍ଷ୍ୟ ରଖିଛନ୍ତି। ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଏସୀୟ କ୍ରୀଡ଼ାର ବିଂଶ ସଂସ୍କରଣ ଅକ୍ଟୋବର 4 ତାରିଖ ପର୍ଯ୍ୟନ୍ତ ଚାଲିବ। ଆଞ୍ଚଳିକ ଶାନ୍ତି, ସୁରକ୍ଷା ଓ ସ୍ଥିରତା ବଜାୟ ରଖିବା ପାଇଁ ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଦୃଢ଼ୋକ୍ତି, ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପ ଜଗତରେ ଭାରତ ଏକ ବିଶ୍ୱସନୀୟ ଅଂଶୀଦାର ଭାବେ ଉଭା ହୋଇଛି କହିଲେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ। ଭାରତୀୟ ବାୟୁସେନାକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ହସ୍ତାନ୍ତର କଲା 2ଟି ପ୍ରଶିକ୍ଷଣ ବିମାନ ଏବଂ ଆସନ୍ତାକାଲି ଆରମ୍ଭ ହେବାକୁ ଥିବା ଏସୀୟ କ୍ରୀଡ଼ା ଉଦ୍ଘାଟନୀ ଉତ୍ସବରେ ଜାତୀୟ ପତାକା ବହନ କରିବେ ମନୁ ଭାକର ଏବଂ ତଜିନ୍ଦର ପାଲ୍ ସିଂ ତୁର। ସମ୍ବାଦ ଶେଷ ହେଲା।
2: ଆକାଶବାଣୀ କଟକ।
3: ସୁଦୂରର ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ ଗଙ୍ଗାଧର ରାଉତ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ବାଲେଶ୍ୱର ଜିଲ୍ଲାକୁ ଶିଶୁ ଶ୍ରମିକମୁକ୍ତ କରିବା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ହେମନ୍ତ କୁମାର ସିଂଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଜିଲ୍ଲା ଶ୍ରମ ଅଧିକାରୀ ସଞ୍ଜୟ କେଶରୀ ପ୍ରଧାନ ଶିଶୁ ଶ୍ରମ ନିରୋଧ ସମ୍ପର୍କରେ ସୂଚନା ଦେବା ସହ ଅଧିକାରୀମାନଙ୍କୁ ଶପଥପାଠ କରାଇଥିଲେ। ବୈଠକରେ ଶିଶୁ ଶ୍ରମ ନିରୋଧ ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ରେଳ ଯୋଗେ ଶିଶୁ ଶ୍ରମିକଙ୍କ ଚୋରା ଚାଲାଣ ରୋକିବା ଏବଂ ଉଦ୍ଧାର ଓ ଥଇଥାନ ପାଇଁ ପରବର୍ତ୍ତୀ ବୈଠକରେ ରେଳବାଇ ପୁଲିସ୍କୁ ସାମିଲ କରିବାକୁ ଏନ୍ଜିଓଗୁଡ଼ିକ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ए संपर्क में सहश्रम अधिकारी शैलसुता दास कहते
4: बालेश्वर रे शिशु श्रमिक प्रथा रोकने विभिन्न प्रकार सचेतनता कार्यक्रम करा सहित डीएलटीएफ डिस्ट्रिक्ट लेवल टास्क फोर्स गठन करम रही श्रम अधिकारी पुलिस प्रशासन चाइल्ड लाइन जिला शिशु सुरक्षा यूनिट एवं शिशु कल्याण समिति सदस्य टीम नियमित भाव विभिन्न दुकान ग्यारेज एवं कारखाना उपरे अचानक चढ़ाव करुछंती जदि कोनोसी स्थान रे 14 वर्ष रु कम वयस रो पिला किंबा 18 वयस रु कम पिला विपज्जनक काम करुथिबा धरा पडंती तेबे मालिक विरुद्ध रे कड़ा आईनगत कार्यानुष्ठान ग्रहण करा जाउची चाइल्ड लेबर एक्ट अनुसार समस्त होती जड़े जड़े इन्स्पेक्टर जदि कौनसी नागरिक किंबा कौनसी ऑफिसर जो भी छोट पा श्रमिक भाव में खटुवर देखुं तेज नीरव न रही तुरंत सरकार फ्री नंबर रही चाइल्ड लाइन रो 1098 किंबा 112 रे कॉल करी प्रशासन को खबर दियंतु।
3: बालेश्वर सर्किट हाउस रे विभागीय संपर्कित स्थायी कमिटी 2026-27 रो चतुर्थ समीक्षा बैठक होईछि। कमिटी अध्यक्ष तथा नीलगिरी विधायक संतोष कुमार खटुआ अध्यक्षतारे होइथिबा बैठक रे भूतल और भूपृष्ठ जलर व्यवहार भूतल जलस्तर स्थिति एवं शिल्पांचल रे जल संपद सुरक्षा पई निया जाउथिबा पदक्षेप संपर्क रे समीक्षा करा जाइथिला। बैठक परे कमिटी सदस्य और जिला प्रशासन अधिकारी माने इमामी पेपर मिल एवं बालेश्वर आईएलएच शिल्पांचल परिदर्शन करथिले। बालेश्वर जिले में वीर बाघाजतीन 111तम शहीद दिवस श्रद्धार सह पालित होई। जिला प्रशासन सहयोग में बाघाजतीन उन्नयन कमिटी और बाघाजतीन विकास परिषद पक्षरु बालेश्वर सहर बारवाटी बालिका उच्च विद्यालय परिसर एवं रेमुणा ब्लक चसा खंडठारे कार्यक्रम आयोजित होता। सांसद प्रताप चंद्र षडंगी विधायक मानस कुमार दत्त जिलापाल सूर्यवंशी मयूर विकास समेत अन्य माने बाघाजतीन प्रति श्रद्धा निवेदन करथिले। पश्चिमबंगरु आसीथिबा 34 जन रक्ततीर्थ यात्री मध्य कार्यक्रम रे जोग देथिले। चसा खंडर ऐतिहासिक सशस्त्र संघर्ष और बाघाजतीन बलिदान को एही अवसर रे स्मरण करा जायथिला। जातीय भूतल जल मानचित्रण और परिचालना कार्यक्रम संपर्कित एक कर्मशाला बालेश्वर अनुष्ठित होई। केंद्रीय भूतल जल बोर्ड वैज्ञानिक माने भूतल जल संरक्षण मानचित्रण और सुपरिचालना उपरे आलोचना करथिले। भूतल जलस्तर ह्रास अत्यधिक जल उत्तोलन एवं जलर गुणवत्ता भली समस्यार समाधान सह वर्षा जल संरक्षण और भूतल जलर पुनर्भरण वृद्धि उपरे गुरुत्व दिया जायथिला। एहा सह स्थायी भूतल जल परिचालना योजना प्रस्तुति नै मध्य आलोचना होइथिला। बालेश्वर जिले में मुख्यमंत्री किसान रबी 2026-27 कार्यक्रम में 3,05,025 जन हिताधिकारी डीबीटी माध्यम रे मोट 61,50,000 टंका आर्थिक सहायता प्रदान करा जायछि। भुवनेश्वर ओयुएट में मुख्यमंत्री मोहन चरण माझी योजनार पंचम किस्ती बंटन करथिबा बेले बालेश्वर आयोजित जिलास्तरीय कार्यक्रम भर्चुआल माध्यम रे एथिसह जोड़ी होइथिले। एही अर्थ रवि चाषपाई आवश्यक कृषि सामग्री और अन्यान्य कृषि कार्य सहायक हेब। जिला हालचाल आज इतिकी आसंता काली जिला हालचाल रे सुनिबे बरगढ़ जिला संपर्क रे।
2: जिला हालचाल रे सुनिले बालेश्वर जिला संपर्क रे तथ्य देथिले संवाददाता गंगाधर राउत उपस्थापना नीना साहू
5: आकाशवाणी कटक। सामाजिक सुरक्षा अटल पेंशन योजना मोदी जी का संकल्प
6: योजना उन नौजवानों के लिए है ताकि आप जब 60 साल के होंगे आपको कभी किसी के सहारे की जरूरत न पड़े आप अपना बुढ़ापा भी गौरव के साथ बिता सको।
5: ए पर्यंत यही योजना रे 9,50,00,000 रु अधिक लाभार्थी जोड़ी ही सारे। जदि आपण 18-40 वर्ष बयसर होती तेबे मासिक अटल पेंशन सहित तीनोटी ग्यारंटेड सुविधा विषय में जानिबा पई आपणक बैंक शाखा सह जोगाजोग करंतु।
7: बदलाओ बदलाओ अभ्यास बदलाओ।
8: मशीन रे लुगा पकेबा पूर्वरु चेक करी नथिल कि?
7: बदलाओ बदलाओ अभ्यास बदलाओ। एबे निकटस्थ बैंक जाई फटा पुराना नोट बदलांतु। जदि बैंक मना करे तो आरबीआई रो अम्बडसमैन पाखरे अभियोग करंतु। आरबीआई कहे सचेतन हुवंतु सतर्क रहंतु।
2: प्रचार करूछु बनानी

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଶ୍ରୋତା ବନ୍ଧୁ, ମଣିଷ ସବୁବେଳେ ନିଜର ମୌଳିକତାକୁ ଜାହିର କରିବାକୁ ଚାହିଁଥାଏ, ସମାଜରେ ଭଲ ନାଁ କରିବାକୁ ଚେଷ୍ଟା କରିଥାଏ, ଭଲରେ ଆଉ ସୁସ୍ଥରେ ରହିବାକୁ ମଧ୍ୟ ସବୁବେଳେ ପ୍ରୟାସ କରିଥାଏ। ଆଉ ଏଇ ଭଲରେ ରହିବାର ମାନସିକତା ସେତେବେଳେ ପୂରଣ ହବ ଯେତେବେଳେ ଆମେମାନେ ସ୍ୱଚ୍ଛ ଆଉ ବିଶୁଦ୍ଧ ପରିବେଶରେ ବାସ କରିପାରିବା। ସ୍ୱଚ୍ଛ ପରିବେଶ କହିଲେ ଆମେ ଏତିକି ବୁଝୁ ଯେ ବାର ମାସ ଛ ଋତୁ ଯେମିତି ଆମ ପାଇଁ ସମାନ୍ତରାଳ ଅନୁଭବ ହେଉ, ଅର୍ଥାତ୍ ଠିକ୍ ସମୟରେ ବର୍ଷା ହେବା, ଋତୁକାଳୀନ ଅନିୟମିତତା ଦେଖା ନ ଦେବା, ଜଳବାୟୁରେ ବିଭ୍ରାଟ ସୃଷ୍ଟି ନ ହେବା, ଆମ ଚାରିପାଖରେ ଗଛଲତା ଗୁଡିକର ଅଭାବ ଜଣା ନ ପଡିବା, ଉଦ୍ଭିଦ ଆଉ ପ୍ରାଣୀ ଜଗତ ମଧ୍ୟରେ ଉଚିତ ସମନ୍ୱୟ ରକ୍ଷା ହେବା, ଏମିତି ଅନେକ ସୁସ୍ଥ ପରିବେଶ ଦେଖାଦେଲେ ଆମେ ସ୍ୱଚ୍ଛ ପରିବେଶରେ ରହୁଛେ ବୋଲି ହୃଦୟଙ୍ଗମ କରିବା। କୁହାଯାଏ ଯେକୌଣସି ଭୌଗୋଳିକ ଭୂଖଣ୍ଡର ପାରିପାର୍ଶ୍ୱିକ ସମୀକରଣକୁ ବଜାୟ ରଖିବା ପାଇଁ ବା ସମନ୍ୱୟ ରଖିବା ପାଇଁ ସେହି ଭୂଖଣ୍ଡର ଶତକଡା 33 ଭାଗ ଅଞ୍ଚଳ ଜଙ୍ଗଲ ବା ବଣ ଦ୍ୱାରା ଆଚ୍ଛାଦିତ ହେବା ନିହାତି ଜରୁରୀ। କାହିଁକି ନା ଜଙ୍ଗଲ ବିନା ଆମର ସ୍ଥିତି ଅସମ୍ଭବ। ଆମ ଜୀବନର ସୁଖ, ଶାନ୍ତି, ଆନନ୍ଦ ତଥା ସମୃଦ୍ଧିର ପ୍ରତ୍ୟେକଟି ଉପାଦାନ ଆମେ ଜଙ୍ଗଲରୁ ପାଇଥାଉ। ତେଣୁ ଆମକୁ ଗଛର ଅବଦାନର ମୂଲ୍ୟକୁ ଅନୁଭବ କରିବାକୁ ପଡିବ। ଗଛର ମହତ୍ତ୍ୱକୁ ଆମେ ଯଦି ଠିକ୍ ଭାବରେ ଉପଲବ୍ଧି କରିପାରିବା, ତେବେ ବୃକ୍ଷରୋପଣ ପ୍ରତି ଆମେ ଆଗ୍ରହୀ ହେବା। ଖାଲି ଥିବା ସ୍ଥାନ ମାନଙ୍କରେ, ରାସ୍ତା କଡରେ, ଲଣ୍ଡା ପାହାଡରେ, ସ୍କୁଲ କଲେଜ ତଥା ନିଜ ଘର ଚାରିପାଖରେ ପ୍ରଚୁର ପରିମାଣରେ ବୃକ୍ଷରୋପଣ କରି ଧରିତ୍ରୀ ମାକୁ ସବୁଜିମୟ କରିଦବା। ଫଳରେ ଆମକୁ ପ୍ରଚୁର ପରିମାଣରେ ଜୀବନଦାୟକ ଅମ୍ଳଜାନ ମିଳିବ, ଆଉ ତା ସହିତ ଆମ ପରିବେଶ ମଧ୍ୟ ଅନୁକୂଳ ହୋଇ ହସି ଉଠିବ।

ଜଙ୍ଗଲ ଆମ ଜୀବନ, ଜଙ୍ଗଲକୁ ବାଦ ଦେଇ ଏ ପୃଥିବୀର ପରିକଳ୍ପନା ଅସମ୍ଭବ। ହେଲେ ବର୍ତ୍ତମାନ ମଣିଷ ଲୋଭ ମୋହର ବଶବର୍ତ୍ତୀ ହେଇ

ଜଙ୍ଗଲ ପଦା କରି କଂକ୍ରିଟ ଜଙ୍ଗଲ ସୃଷ୍ଟି କରି ଚାଲିଛି। ଏହା ଦ୍ୱାରା ଜଙ୍ଗଲର କ୍ଷୟ ହେବା ସହିତ ଜଙ୍ଗଲ ନଷ୍ଟ ହେଉଛି, ସବୁଜିମା ଉଜୁଡି ଯାଉଛି। ଶୁଦ୍ଧ ବାୟୁ ପାଇଁ ଆମେ ଡହଳ ବିକଳ ହେଇ ଅନେକ ପ୍ରକାର ରୋଗର ମଧ୍ୟ ଶିକାର ହେଉଛୁ। ଏଥିପାଇଁ କେବଳ ଆମେ ହିଁ ଦାୟୀ। ଜଙ୍ଗଲ ଯେତେବେଳେ ଆମକୁ ଜୀବନ ଦେଉଛି, ସେତେବେଳେ ତାର ସୁରକ୍ଷା କରିବା କଣ ଆମର ଦାୟିତ୍ୱ କର୍ତ୍ତବ୍ୟ ନୁହେଁ?

0: ହଁ ଶ୍ରୋତା ବନ୍ଧୁ, କୃଷି ହେଉଛି ଆମ ରାଜ୍ୟର ମୁଖ୍ୟ ଜୀବିକା। ଅଧିକାଂଶ ଲୋକ ବା ଚାଷୀ ଭାଇ କୃଷି ଉପରେ ନିର୍ଭର କରି ନିଜର ଜୀବନ ନିର୍ବାହ କରିଥାନ୍ତି। ସେମାନେ ମାଟି ପାଣି କାଦୁଅ ସହିତ କଠିନ ପରିଶ୍ରମ କରି ଫସଲ ଉତ୍ପାଦନ କରିଥାନ୍ତି। ପ୍ରାୟତଃ ଚାଷୀ ଭାଇମାନେ ପ୍ରାକୃତିକ ପରିସ୍ଥିତି ଉପରେ ନିର୍ଭର କରି ନିଜ ଚାଷ କାର୍ଯ୍ୟ ସମ୍ପାଦନ କରିଥାନ୍ତି। ଭଲ ବର୍ଷା ହେଲା ତ ଭଲ ଫସଲ ଅମଳ କରନ୍ତି, ନହେଲେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଦେଶର ଅର୍ଥନୀତିକୁ ଶକ୍ତିଶାଳୀ କରିବାରେ କୃଷକମାନଙ୍କର ଅବଦାନ କିଛି କମ୍ ନୁହେଁ। ସେମାନଙ୍କୁ ବାଦ ଦେଇ ଦେଶର ଉନ୍ନତି କଥା ଚିନ୍ତା କରିବା ସମ୍ଭବପର ନୁହେଁ, କିନ୍ତୁ ବିଭିନ୍ନ ପ୍ରକାର ଦୈବ ଦୁର୍ବିପାକର ସମ୍ମୁଖୀନ ହୋଇ ଚାଷୀ ଭାଇ ଭାଙ୍ଗି ପଡିଥାଏ। ପ୍ରକୃତରେ ଜୀବନ ତାହା ହିଁ ନୁହେଁ। ଯଦି ବା ଚାଷ କାର୍ଯ୍ୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଲୁ, ତେଣୁ ଭାଙ୍ଗି ପଡିବା ଠିକ କଥା ନୁହେଁ। କାହିଁକି ନା ଆମେ ବୁଝିବା ଉଚିତ ଯେ ସମସ୍ୟା ହେଉଛି ଆମ ଉପଲବ୍ଧି, ସମସ୍ୟା ହେଉଛି ସମାଧାନର ଚାବି କାଠି। ସମସ୍ୟାକୁ ଆଖି ଆଗରେ ରଖି ଆମର ଚେଷ୍ଟା, ପରିଶ୍ରମ, ଆଗ୍ରହକୁ ଆହୁରି ଦୃଢ଼ୀଭୂତ କରିବା ଉଚିତ। ସମସ୍ୟା ଘେରରେ ରହି ମନରେ ସାହସ ବାନ୍ଧି ତାହାର କିପରି ସଫଳ ସମାଧାନ କରିପାରିବା, ତାହା ହିଁ ହେଉଛି ଗୋଟେ ଚାଷୀ ଭାଇର ବୁଦ୍ଧିମାନର କାମ। ତେଣୁ ଚାଷୀ ଭାଇ ସମସ୍ୟାରେ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ ବା ସମାଧାନରେ ଅତ୍ୟଧିକ ଉତ୍ଫୁଲ୍ଲିତ ନ ହେଇ ନିଜ କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ। ଦେଖିବେ ସବୁ ଠିକ ହେଇଯିବ, ଆଉ ନିଜର ରୋଜଗାର ମଧ୍ୟ ଦ୍ୱିଗୁଣିତ ହେଇଯିବ। ହଁ ଶ୍ରୋତା ବନ୍ଧୁ, ଚାଷୀମାନଙ୍କ ସମସ୍ୟାକୁ ଆଖି ଆଗରେ ରଖି ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି କୃଷି ବନୀକରଣ ଚାଷୀଙ୍କ ଅତିରିକ୍ତ ଆୟର ନୂଆ ସୁଯୋଗ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ ମହାବିଦ୍ୟାଳୟ ଭୁବନେଶ୍ୱରର ବନ ଚାଷ କୃଷି ବନୀକରଣ ବିଭାଗର ସହକାରୀ ପ୍ରାଧ୍ୟାପିକା ଡକ୍ଟର ହିରଣ୍ମୟୀ ନାୟକ। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରପାଳା ପଟ୍ଟନାୟକ। ତାହେଲେ ଆସନ୍ତୁ ଶୁଣିବା ଆଲୋଚନା କୃଷି ବନୀକରଣ ଚାଷୀଙ୍କ ଅତିରିକ୍ତ ଆୟର ନୂଆ ସୁଯୋଗ। ମ୍ୟାଡାମ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
1: ନମସ୍କାର ମ୍ୟାଡାମ।
0: ଆଜି ତ ଆମର ଆଲୋଚନାର ବିଷୟ ରହିଛି କୃଷି ବନୀକରଣ ଚାଷୀଙ୍କ ଅତିରିକ୍ତ ଆୟର ନୂଆ ସୁଯୋଗ। ଏ ସମ୍ପର୍କରେ ଆମେ ଆଲୋଚନା କରିବା, ହେଲେ ପ୍ରଥମେ କୁହନ୍ତୁ କୃଷି ବନୀକରଣ କହିଲେ ସାଧାରଣ ଭାବେ ଜଣେ କଣ ବୁଝିବ ବା ସାଧାରଣ ଭାବେ ଆମେ କଣ ବୁଝିବା?
1: କୃଷି ବନୀକରଣ କହିଲେ ନିଶ୍ଚିତ ଭାବରେ ଆମେ ଏହା ବୁଝାଉ ଯେ ଏକ ଜମିରେ କୃଷି ଫସଲ ସହିତ ଗଛ, ଫଳ ଗଛ, ପଶୁ ଖାଦ୍ୟ, ଉଦ୍ଭିଦ ଆଦିକୁ ଯୋଜନାବଦ୍ଧ ଭାବରେ ଚାଷ କରିବାର ପ୍ରଣାଳୀ,
0: ଆଜ୍ଞା,
1: ଯାହାକି ଆମେ ଇଂଲିଶରେ ତାକୁ କହୁଛେ ଆଗ୍ରୋଫରେଷ୍ଟ୍ରି। ସାଧାରଣତଃ କୃଷିରେ ଆମେ ମୁଖ୍ୟତଃ ଧାନ, ଡାଲି, ତେଲବୀଜ କିମ୍ବା ପନିପରିବା ଉତ୍ପାଦନ କରୁ, କିନ୍ତୁ ତା ସହିତ ଗଛକୁ ଚାଷ ପ୍ରଣାଳୀର ଅଂଶ ବିଶେଷ ନେଲେ ତାହାକୁ ଆମେ କୃଷି ବନୀକରଣ କହିଥାଉ। ମୂଳ ଧାରଣା ହେଉଛି ଏକ ଜମିରୁ କେବଳ ଗୋଟିଏ ଉତ୍ପାଦ ନୁହେଁ, ବିଭିନ୍ନ ପ୍ରକାର ଉତ୍ପାଦ ଓ ଆୟ ସୃଷ୍ଟି କରିବା।
0: ତାହେଲେ ଏଠି ଆଉ ଗୋଟେ କଥା କୁହନ୍ତୁ, ଆଜିର ସମୟରେ ଚାଷୀମାନଙ୍କ ପାଇଁ କୃଷି ବନୀକରଣ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ? କଣ ପାଇଁ ଚାଷୀମାନେ ଏଇ କୃଷି ବନୀକରଣ କରିବେ?
1: ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଟି ପଚାରିଛନ୍ତି ମ୍ୟାଡାମ। ଆଜି କୃଷି ଅନେକ ପ୍ରକାରର ରିସ୍କରେ ସମ୍ମୁଖୀନ ହେଉଛି ବା ବିପଦରେ ସମ୍ମୁଖୀନ ହେଉଛି। ପାଣିପାଗର ଅନିଶ୍ଚିତତା, ଅତ୍ୟଧିକ ବର୍ଷା, ମରୁଡ଼ି, ତାପମାତ୍ରା ବୃଦ୍ଧି, ଏଇ ବର୍ଷ ଯେମିତି ଦେଖିବେ ପ୍ରବଳ ବର୍ଷା, ବନ୍ୟା, ରୋଗ ପୋକ ଏବଂ

0: ଏବଂ ବଜାର ଦରର ଅସ୍ଥିରତା ଚାଷୀଙ୍କ ଆୟକୁ ବହୁତ ପ୍ରଭାବିତ କରୁଛି। ଯଦି ଚାଷୀ କେବଳ ଗୋଟିଏ ଫସଲ ଉପରେ ନିର୍ଭର କରନ୍ତି ତେବେ ସେହି ଫସଲ ବିଫଳ ହେଲେ ସମଗ୍ର ଆୟ ପ୍ରଭାବିତ ହୁଏ, ଯାହାଫଳରେ ପରିବାର ମଧ୍ୟ ଅସନ୍ତୁଳନ ଭାବକୁ ଯାଏ। କିନ୍ତୁ କୃଷି ବନୀକରଣରେ ଆମେ ଆୟର ବିବିଧୀକରଣ କରିପାରୁ। ଫସଲରୁ ଏକ ଆୟ, ଫଳରୁ ଅନ୍ୟ ଆୟ, ଗଛରୁ ଦୀର୍ଘକାଳୀନ ଆୟ, ପଶୁ ଖାଦ୍ୟରୁ ଖର୍ଚ୍ଚ ସଞ୍ଚୟ ଏବଂ କେତେକ କ୍ଷେତ୍ରରେ ମହୁ ଚାଷ କିମ୍ବା ଅନ୍ୟାନ୍ୟ ସହାୟକ ଉଦ୍ୟମରୁ ମଧ୍ୟ ଆୟ ହୋଇପାରେ। ଏହି କାରଣରୁ କୃଷି ବନୀକରଣକୁ ଚାଷୀଙ୍କୁ ଆୟକୁ ଅଧିକ ସ୍ଥିର ଓ ବିବିଧ କରିବାର ଏକ ଉପାୟ ଭାବ ଦେଖାଯାଏ। ଯେମିତିକି ଚାଷୀଟି ଦୁର୍ବଳ ହୋଇଯିବ ନାହିଁ, ଗୋଟିଏ ଫସଲ ଯଦି ଅମଳ ହୋଇପାରୁନି ଅନ୍ୟ ଫସଲଟିଏ ତାର ରେଡି ହୋଇକି ରହୁଛି।
1: ତେଣୁ ସବୁବେଳେ ଚାଷୀ ଭାଇ ଚାହିଁବେ ଯେ ଯେମିତି ସମନ୍ୱିତ କୃଷି କରିବେ।
0: ଆଜ୍ଞା,
1: ଗୋଟେ ଚାଷରେ ଯଦି କ୍ଷତି ହେଲା ଆଉ ଗୋଟେ ଚାଷରୁ ସେ ନିଶ୍ଚୟ ଲାଭ ପାଇପାରିବେ। ଆଉ ଯୋଉ କଷ୍ଟ ଭୋଗୁଛନ୍ତି ଚାଷୀ ଭାଇ ଚାଷକୁ ନେଇକି ତାଙ୍କ ଦୃଢ ମନୋବଳ ଭାଙ୍ଗି ଯାଉଛି, ଆଉ ସେଇଟା ହେଇପାରିବନି। ତାହେଲେ କୁହନ୍ତୁ ଏଇ ଯୋଉ କୃଷି ବନୀକରଣ ମାଧ୍ୟମରେ ଚାଷୀ କିପରି ଯୋଉ ଅତିରିକ୍ତ ଆୟ କରିପାରିବେ?
0: ଆଜ୍ଞା, ଏଇଟା ହଉଛି ଆମର ଆଜିର ଆଲୋଚନାର ମୁଖ୍ୟ ବିଷୟ। ଯେମିତିକି ମୁଁ କହିଲି, ଆମେ ଏକ ଫସଲ ଉପରେ ନିର୍ଭର ନ କରି ବିଭିନ୍ନ ଫସଲ, ବିଭିନ୍ନ ଅନ୍ତର୍ଜାତୀୟ ଫସଲ ଆମେ କରିବା, ଯେଉଁଥିରେ କି ଚାଷୀ ବିଭିନ୍ନ ପ୍ରକାରର ଅମଳ ଯେମିତିକି ଫସଲ, ଫଳ, କାଠ, ଇନ୍ଧନ, ଚାରା, ଔଷଧୀୟ ଉତ୍ପାଦ ଏବଂ ପଶୁପାଳନ ଭଳି ଅନେକ ଉତ୍ସରୁ ଆୟ କରିପାରିବ। ଗୋଟିଏ ଜମିରୁ ସମନ୍ୱିତ ଭାବେ ବିଭିନ୍ନ ପ୍ରକାର ଉତ୍ପାଦନରୁ ବିଭିନ୍ନ ଆୟ ପାଇପାରିବ। ଏହା ଚାଷୀଙ୍କ ଆୟକୁ କେବଳ ବଢାଇବ ନାହିଁ, ବରଂ ଗୋଟିଏ ଫସଲ ନଷ୍ଟ ହେଲେ ଅନ୍ୟ ଉତ୍ପାଦର ଆୟ ମିଳିବାର ସୁଯୋଗ ଦେବ, ତା ସହିତ ଜମିକୁ ଉର୍ବର ମଧ୍ୟ କରିବ।
1: ଆଚ୍ଛା, ଏଇ କୃଷି ବନୀକରଣକୁ ନେଇ ଆପଣଙ୍କ ପାଖରେ କୌଣସି ସେମିତି ଉଦାହରଣ ଅଛି କି?
0: ଆଜ୍ଞା, ଯେମିତିକି ଆମେ ଉପକୂଳବର୍ତ୍ତୀ ଅଞ୍ଚଳରେ କଟକ ହେଇଗଲା, ଖୋର୍ଦ୍ଧା ହେଇଗଲା, ପୁରୀ, ବାଲେଶ୍ୱର, ଏସବୁ ଜାଗାରେ ବହୁତ ସାଧାରଣ ଗଛ ଲଗାନ୍ତି ଲୋକମାନେ। ହୁଡ଼ାରେ ବଣ୍ଡ ପ୍ଲାଣ୍ଟେସନ ଯୋଉଟା କହୁଛନ୍ତି, ଧାନ ଗଛ ଥିବ, ଧାନ ଆଳରେ ହଉ କି ହୁଡ଼ାରେ ହଉ, ଦେଖିବେ ଆପଣ ବହୁତ ପ୍ରକାର ଗଛ ଲଗାଯାଉଛି। ଆକାଶୀୟ ଗଛ ଲଗାଯାଉଛି, ଶିରିଷ, ଶିଶୁ ଲଗାଯାଉଛି, ଏସବୁ ଗଛ ଆମେ ଲଗାଇ ପାରିବା। ଏଥିରୁ ମୁଖ୍ୟ ଫସଲର ଉତ୍ପାଦନ ଜାରି ରଖି ଭବିଷ୍ୟତରେ ଗଛରୁ ଅତିରିକ୍ତ ଆୟ ମଧ୍ୟ ମିଳିପାରିବ।
1: ଯଦି ଆମେ ହୁଡ଼ାରେ ଏଇସବୁ ଶିରିଷ ଯୋଉ ଗଛ ସବୁ କହିଲେ ଆପଣ, ମୂଲ୍ୟବାନ ଗଛ ସବୁ ଲଗେଇବା, ତଳେ ଲଗେଇଥିବା ଯୋଉ ଫସଲ, ଧର ଧାନ ହେଲା କି ହଳଦୀ ଚାଷ କଲେ କି ଯେକୌଣସି ଆମେ ପନିପରିବା ଚାଷ କଲେ, ଯଦି ସେ ହୁଡ଼ାରେ ଆମେ ଏଇସବୁ ଗଛ ଲଗଉଛେ ତାର ପ୍ରଭାବ କିଛି ପଡିବ କି?
0: ଚାଷୀଙ୍କ ଜମିର ଆଳରେ ଗଛ ଲଗାଇବା, ଯୋଉଟାକି ଆମେ ବଣ୍ଡ ପ୍ଲାଣ୍ଟେସନ କହୁଛେ, ସବୁଠାରୁ ସରଳ ମଡେଲ କୃଷି ବନୀକରଣରେ, ଯାହାକୁ ଅନେକ ଚାଷୀ ନିଜ ଜମିର ପରିସ୍ଥିତି ଅନୁଯାୟୀ ବିଚାର କରିବେ। ଯେମିତିକି କୋଉ ଗଛ ଲଗେଇବେ, ଆଗେ ନିଜର ମାଟିକୁ ପରୀକ୍ଷଣ କରିବେ, କୋଉ ଗଛ ଲଗେଇବେ, କେତେ ଦୂରତାରେ ଲଗେଇବେ, କେତେ ସଂଖ୍ୟାରେ ଗଛ ଲଗେଇବେ, ଆଉ ତାର କାଟ ଛାଟ କେମିତି ହବ, ସେ ବିଷୟରେ ଅତ୍ୟଧିକ ଜ୍ଞାନ ଜାଣିବା ବହୁତ ଆବଶ୍ୟକ।
1: ଏଇ ଯୋଉ ଜ୍ଞାନ କଥା ଆପଣ କହିଲେ, ଜ୍ଞାନ ଚାଷୀ ଭାଇମାନେ କୋଉଠୁ ପାଇବେ?
0: ଆଜ୍ଞା, ସେଥିପାଇଁ ଆମର ବନ ମହାବିଦ୍ୟାଳୟ, କୃଷି ଓଡ଼ିଶା ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟରେ ଯୋଉଟା ଅଛି ସେଠୁ ପାଇପାରିବେ। କୃଷି ବିଜ୍ଞାନ କେନ୍ଦ୍ରରେ ମଧ୍ୟ ଆମର ସାଇଣ୍ଟିଷ୍ଟ ମାନେ କାର୍ଯ୍ୟରତ ଅଛନ୍ତି, ସେମାନେ କହିପାରିବେ। ଆସିଷ୍ଟାଣ୍ଟ ଏଗ୍ରିକଲଚର ଅଫିସର, ଆସିଷ୍ଟାଣ୍ଟ ହର୍ଟିକଲଚର ଅଫିସର, ସେମାନେ ମଧ୍ୟ ଆପଣଙ୍କୁ ବିଭିନ୍ନ ପ୍ରକାର ଉପାୟ ଦେଇପାରିବେ।
1: ଚାଷୀ ଭାଇମାନେ ତାଙ୍କ ସହିତ ଯାଇକି ଯୋଗାଯୋଗ କରି ଆଲୋଚନା କଲେ ସେମାନେ ସଠିକ୍ ବାଟ ଦେଖେଇଦେବେ ବା ସଠିକ୍ ଉପାୟରେ କେମିତି ବୃକ୍ଷରୋପଣ କରାଯାଇପାରିବ ବତେଇଦେବେ।
0: ଆଜ୍ଞା,
1: ତାହେଲେ ଏଇଠି ଗୋଟେ କଥା କୁହନ୍ତୁ, କଟକ ଜିଲ୍ଲାର ଚାଷୀମାନେ କେଉଁ ପ୍ରକାରର କୃଷି ବନୀକରଣ ମଡେଲ ଗ୍ରହଣ କରିପାରିବେ ବା କୋଉଟା ସେମାନେ ଗ୍ରହଣ କଲେ ତାଙ୍କର ଲାଭ ହୋଇପାରିବ?
0: ଆଜ୍ଞା, କଟକ ଜିଲ୍ଲାର ଭୌଗୋଳିକ ଓ କୃଷି ପରିସ୍ଥିତିକୁ ଦେଖି ଏକମାତ୍ର ମଡେଲ ନୁହେଁ, ଜମିର ପ୍ରକାର ଅନୁସାରେ 4-5 କୃଷି ମଡେଲ ଆମେ ନେଇପାରିବା। ଯେପରିକି ଧାନ ଆଳରେ କି ହୁଡ଼ାରେ ବଣ୍ଡ ପ୍ଲାଣ୍ଟେସନ ଯୋଉଟା କହୁଛନ୍ତି, ଆମ୍ବ ସହିତ ଅନ୍ତ ଫସଲ, ନଡ଼ିଆ ସହିତ ବହୁସ୍ତରୀୟ ଫସଲ, ପୋଖରୀ ହୁଡ଼ାରେ ଗଛ ଲଗାଇବା, ଯେମିତିକି ଆକ୍ୱା ଫରେଷ୍ଟ କହୁଛନ୍ତି, ପୋଖରୀରେ ଆପଣ ମାଛ ଛାଡ଼ିବେ ତା ହୁଡ଼ାରେ ଗଛ ଲଗାଇବେ। ତା ସହିତ ବାଉଁଶ ଆଧାରିତ ଚାଷ କରିପାରିବେ, ବାଉଁଶ ସହ ଆପଣ ହଳଦୀ, ଅଦା ଏଇସବୁ ମଧ୍ୟ ଲଗାଇ ପାରିବେ। ତା ବ୍ୟତୀତ ଯୋଉଟାକି ଆମେ କହୁଛନ୍ତି ଆମର ହୋମଷ୍ଟେଡ୍ ଗାର୍ଡେନ, ସେଇଟା ଆମର ଉପକୂଳବର୍ତ୍ତୀ ଅଞ୍ଚଳରେ ବହୁତ ସାଧାରଣ, ସବୁ ଗାଁ ଗଣ୍ଡାରେ ଦେଖିଥିବେ, ଚାକୁଣ୍ଡା ଗଛ ଥିବ, ଅଁଳା ଗଛ ଥିବ, ବେଲ ଗଛ ଥିବ, ତା ସହିତ କିଛି ଫୁଲ ଗଛ ଥିବ, ଆମର ପୋଲଟ୍ରି ବି ରଖିଥିବା, ସେଇ ସବୁ ମଡେଲ ଗୁଡାକୁ ସହଜରେ ଆମେ କଟକ ଜିଲ୍ଲାରେ ନେଇପାରିବା।
1: ଆଚ୍ଛା, ଆପଣ କହିଲେ ଯେ ମାଛ ପୋଖରୀ ଚାରି କଡ଼ରେ ଆମେ ବୃକ୍ଷରୋପଣ କରିପାରିବା, ଯୋଉ ଆମେ ଗଛ ଲଗେଇଲେ ବା ବୃକ୍ଷ ଯୋଉ ରୋପଣ କଲେ ତାର ପତ୍ର ଯୋଉ ପଡିକି ପୋଖରୀରେ, ତ ପାଣି ନିଶ୍ଚୟ ପଚିବ, ମାଛମାନଙ୍କ ପାଇଁ ତ ନିଶ୍ଚୟ କ୍ଷତି ସାଧନ ହବ, ମାଛମାନେ ମରିଯିବେ, ଆଉ ଚାଷୀ ଭାଇର ତ ନିଶ୍ଚୟ କ୍ଷତି ହବ।
0: ଆଜ୍ଞା ମ୍ୟାଡାମ, ବହୁତ ଭଲ ପ୍ରଶ୍ନଟିଏ ପଚାରିଲେ। ସବୁବେଳେ ଏଇ ପ୍ରଶ୍ନଟି ଚାଷୀଙ୍କ ମନରେ ମଧ୍ୟ ଆଶଙ୍କା ସୃଷ୍ଟି କରେ। ଆକ୍ୱା ଫରେଷ୍ଟ୍ରି ଯଦି କହିବା ଆମେ କି ପୋଖରୀ ହୁଡ଼ାରେ ଗଛ ଲଗାଇବା, ଆମେ ଏମିତି ଗଛ ଲଗାଇବା ଯାହାର ପତ୍ର

0: ପଡିଲେ ପାଣିକୁ ନଷ୍ଟ କରୁନଥିବ, ଯାହାକି ଅକ୍ସିଜେନ ଦବାରେ ମାଛକୁ ମଧ୍ୟ ଅଭାବ ଦଉନଥିବ, ଆଉ ମାଛଟି ଭଲରେ ବଢିପାରିବ, ଉର୍ବରତା ମଧ୍ୟ ଦବ। ଯେମିତିକି ଆପଣ ସାଧାରଣ ଭାବରେ ପୋଖରୀ ହୁରାରେ କଦଳୀ ଗଛ ଲଗାଇ ପାରିବେ, ନଡିଆ ଗଛ ଲଗାଇ ପାରିବେ, ଅତି ଉତ୍ତମ ଭାବରେ ସେ ଗଛ ଗୁଡା ହେଇପାରିବ, ଆଉ ତାର ପତ୍ର ମଧ୍ୟ କୌଣସି ଆଶଙ୍କା ସୃଷ୍ଟି କରିବ ନାହିଁ ମାଛକୁ ବଞ୍ଚିବା ପାଇଁ।
1: ତାମାନେ ଚାଷୀ ଭାଇମାନେ ଚାହିଁଲେ ପୋଖରୀ ହୁଡ଼ାରେ କଦଳୀ ଗଛ ହରିକା ମାନେ ଦୁଇ ପ୍ରକାର ଯେମିତି ସମନ୍ୱିତ କୃଷି ମାନେ ଏପଟୁ ମାଛରୁ ବି ଆୟ କରିପାରିବେ, ସେପଟେ କଦଳୀ ଗଛରୁ ତାଦୃ ବି ସେମାନେ ଆୟ କରିପାରିବେ। ବହୁତ ବଢିଆ କଥା ତ କହିଲେ ମ୍ୟାଡାମ। ତାହେଲେ ଏଇଠି ଗୋଟେ କଥା କୁହନ୍ତୁ, ଚାଷୀଙ୍କ ମନରେ ଯୋଉ ସାଧାରଣ ପ୍ରଶ୍ନ ଉଠେ ଯେ ଗଛ ଲଗେଇଲେ ମୋ ଫସଲର ଉତ୍ପାଦନ କମିଯିବନି ତ, ମାନେ ଯେମିତି ଅନ୍ତ ଫସଲ ସହିତ ଯୋଉ ଆମେ ମୁଖ୍ୟ ଫସଲ ଯୋଉ କରୁଛେ ଯେତେବେଳେ ସେମାନେ କରୁଛନ୍ତି, ସେଇ ଯୋଉ ଆଶଙ୍କାଟା କେମିତି ଚାଷୀଙ୍କ ମନରୁ ଆମେ ଦୂର କରିପାରିବା?
0: ଆଜ୍ଞା ମ୍ୟାଡାମ, କି ବହୁତ ଲୋକ ରହିଲେ ପ୍ରତିଯୋଗିତା ନିଶ୍ଚିତ ରହିବ, ସେହିଭଳି ଗଛ ଓ ଫସଲ ଏକାଠି ରହିଲେ ସେମାନଙ୍କ ମଧ୍ୟରେ ଆଲୋକ ପାଣି ପୋଷକ ସ୍ଥାନ ପାଇଁ ପ୍ରତିଯୋଗିତା ହୋଇଥାଏ। କିନ୍ତୁ ଏହାର ଅର୍ଥ ନୁହେଁ ଯେ କୃଷି ବନୀକରଣ କଲେ ଫସଲ ନିଶ୍ଚିତ ଭାବେ କମିଯିବ। ସେଥିପାଇଁ ସଠିକ ଗଛ ବାଛିବା, ତା ସହିତ ଦୂରତା କେମିତି କାଟଛାଟ କରିବେ, ଏସବୁର ଜ୍ଞାନ ଆହରଣ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଗଛର ଦୂରତା ଠିକ୍ ରଖାଯାଏ, ଉପଯୁକ୍ତ ଗଛଟି ବଛାଯାଏ ଏବଂ ଠିକ୍ ସମୟରେ କାଟଛାଟ କରାଯାଏ, ତେବେ ଗଛ ଓ ଫସଲ ମଧ୍ୟରେ ଥିବା ପ୍ରତିଯୋଗିତାକୁ ଅନେକ ମାତ୍ରାରେ ପରିଚାଳନା କରାଯାଇପାରିବ। ତେଣୁ ମୁଁ ଚାଷୀଙ୍କୁ କହିବି, ଅଧିକ ଗଛ ନୁହେଁ, ଠିକ୍ ଗଛ ଓ ଠିକ୍ ଦୂରତା ନେବା ବହୁତ ଆବଶ୍ୟକ।
1: ଆଉ କୋଉ ଅନ୍ତ ଫସଲ ସହିତ କୋଉଟା ଆମେ ମୁଖ୍ୟ ଫସଲ ନେଇପାରିବା ସେଇଟା ବି ସେମାନେ କୃଷି ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି କରିବା ଉଚିତ। ଏଇ କୃଷି ବନୀକରଣ ଆୟ ସହିତ ମାଟି ଆଉ ପରିବେଶକୁ କିପରି ସୁରକ୍ଷା ଦେଇଥାଏ?
0: ଏହା ହିଁ କୃଷି ବନୀକରଣ ଏକ ବଡ଼ ବିଶେଷତା। ଗଛର ପତ୍ର ମାଟି ଉପରେ ପଡ଼ି ଜୈବିକ ପଦାର୍ଥରେ ପରିଣତ ହୁଏ, ଗଛର ମୂଳ ମାଟିକୁ ଧରି ରଖିବାରେ ସହାୟକ ହୁଏ, ବୃକ୍ଷ ଆବରଣ ମାଟି କ୍ଷୟ କମିବାରେ ମଧ୍ୟ ସହାୟତା କରିଥାଏ। ଏହା ସହିତ ଗଛର ସାଧାରଣ ବ୍ୟବହାର ଆପଣ ଜାଣିଥିବେ, ବାୟୁମଣ୍ଡଳ ଅଙ୍ଗାରକାମ ନେଇ ଅମ୍ଳଜାନ ଛାଡ଼ିଥାଏ। ସୁସ୍ଥ ମାଟି, ଭଲ ଫସଲ, ଭଲ ଉତ୍ପାଦନ, ଅଧିକ ଆୟ, ଏହା ହିଁ ହେଉଛି ସମ୍ପୂର୍ଣ୍ଣ ପ୍ରଣାଳୀ କୃଷି ବନୀକରଣର।
1: ଆଚ୍ଛା, ଆପଣ ଏଇ ଟିକେ ଆଗରୁ କହୁଥିଲେ ଯେ ଯୋଉ ବୃକ୍ଷ ଚୟନ କରି ଚାଷୀ ଭାଇ ଚାଷ କରିବା କଥା, ତାହେଲେ ଚାଷୀ ଭାଇମାନେ ଯୋଉ ବୃକ୍ଷ ଚୟନ କରିବେ ବା ବୃକ୍ଷ ଚୟନ କରିବା ସମୟରେ ଜଣେ ଚାଷୀ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ବା କେଉଁ କେଉଁ ଦିଗକୁ ସେ ଆଖି ଆଗରେ ରଖି ଚାଷ କାମ କରିବ?
0: ମୋର ଚାଷୀ ଭାଇ ଭଉଣୀମାନେ ଛଅଟି କଥା ଉପରେ ନିହାତି ଧ୍ୟାନ ଦେବେ କୃଷି ବନୀକରଣ କରିବା ସମୟରେ, ଯେପରିକି ମାଟି ଓ ଜଳବାୟୁ, ନିଜ ଜମିର ମାଟି, ଜଳସେଚନ, ଜଳବାୟୁ ପାଇଁ ଉପଯୁକ୍ତ ପ୍ରଜାତିଟିଏ ବାଛିବେ। ଯେକୌଣସି ଜମିରେ ଯେକୌଣସି ଗଛଟିଏ ଲଗାଇଲେ ହବ ନାହିଁ। ଆମେ କଟକରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଅଛନ୍ତି, ଆମେ ଯଦି ସେଓ ଗଛଟିଏ ଲଗାଇବା ସେଓ କେବେ ଫଳିବ ନାହିଁ, ତ ସେଇ ଜିନିଷକୁ ଆମେ ଧ୍ୟାନରେ ନେବା। ଦ୍ୱିତୀୟତଃ ଜମିର ପ୍ରକାର, ଉଚ୍ଚ ମଧ୍ୟମ କି ଢାଲିଆ ଜମି ଅଛି ସେଇଟା ମଧ୍ୟ ଆମେ ଦେଖିବା। ବହୁତ ଗଛ ଅଛି ପାଣି ଘେରରେ ମଧ୍ୟ ବଞ୍ଚିପାରିବ, କିନ୍ତୁ କିଛି ଗଛ ଅଛି ସାମାନ୍ୟ ପାଣିରେ ମଧ୍ୟ ମରିଯିବାର ଆଶଙ୍କା ଥାଏ। ତୃତୀୟତଃ ଫସଲ ସହ ପ୍ରତିଯୋଗିତା, ଯେଉଁ ଗଛ ଅତ୍ୟଧିକ ଛାୟା, ଜଳ କିମ୍ବା ପୋଷକ ନେଇ ମୁଖ୍ୟ ଫସଲର ଉତ୍ପାଦନ କମାଉଥିବ ସେଇ ଗଛକୁ ଏଡ଼ାଇବେ,
1: ସେ ଗଛକୁ ଆମେ ଲଗେଇବେ।
0: ଆଜ୍ଞା, ଚତୁର୍ଥ କଥା ବଜାର ଚାହିଦା। ସବୁବେଳେ ଚାଷୀର ଶେଷ ଥାଏ ଉତ୍ପାଦନ କେମିତି ମାର୍କେଟରେ ପହଞ୍ଚିବ ଆଉ କିଛି ଇନକମ୍ ସେ କରିବ। ଫଳ, କାଠ, ବାଉଁଶ, ଔଷଧୀୟ ଉତ୍ପାଦ ଆଦି ଯାହାର ଭଲ ବଜାର ଅଛି ସେଇ ପ୍ରଜାତିକୁ ଆମେ ପ୍ରାଥମିକତା ଦେବା।
1: ଆଜ୍ଞା,
0: ପଞ୍ଚମ ଆୟ ମିଳିବାର ସମୟ, କିଛି ଗଛ 1-3 ବର୍ଷ ମଧ୍ୟରେ ମଧ୍ୟ ଆୟ ଦେଇଥାଏ, ଆଉ କୌଣସି ଗଛ ଦୀର୍ଘ ମିଆଦିରେ ମଧ୍ୟ ଥାଏ। ତେଣୁ ଦୁଇ ପ୍ରକାର ଗଛର ସମନ୍ୱୟ ରହିଲେ ହିଁ ଜଣେ ଚାଷୀ ତାର ଆୟ ବଢାଇ ପାରିବ। ଲାଷ୍ଟ ଷଷ୍ଠତମ ବହୁମୁଖୀ ଲାଭ, ଯେମିତିକି ଫଳ, କାଠ, ଚାରା, ଇନ୍ଧନ, ମହୁ, ମାଟି ସୁରକ୍ଷା, ଏଇସବୁ କରି ମଧ୍ୟ ଚାଷୀ ମଧ୍ୟ ବହୁତ ଲାଭ ପାଇପାରିବ।
1: ଆପଣ ତ ଖୁବ ସୁନ୍ଦର ଭାବରେ କହିଲେ, କିନ୍ତୁ କୃଷି ବନୀକରଣ ହେଉଛି ଗୋଟେ ଦୀର୍ଘ ମିଆଦି କାର୍ଯ୍ୟକ୍ରମ। ପ୍ରାୟ କହିବାକୁ ଗଲେ କୃଷି ବନୀକରଣ ଯୋଉ ସବୁ ଗଛ ଆମେ ରୋପଣ କରିବା ପ୍ରାୟ 10 ବର୍ଷ ଉପରେ ସିଏ ଆମକୁ ଆୟ ଯୋଗେଇବ। ତେଣୁ ଏତେ ସମୟ ଧରି ଗୋଟେ ଚାଷୀ ଭାଇ ଧୈର୍ଯ୍ୟ ଧରିକି କଣ ଅପେକ୍ଷା କରିଥିବ ଯେ ସେ ଆୟ କରିବା ପାଇଁ?
0: ଏହା ଏକ ଅତ୍ୟନ୍ତ ଜରୁରୀ ପ୍ରଶ୍ନ। ସବୁ ଗଛ ପାଇଁ 10 ବର୍ଷ ଦରକାର ନାହିଁ ମ୍ୟାଡାମ। ଦ୍ରୁତ ଗତିରେ ବଢୁଥିବା ଯେକୌଣସି ଗଛଟିଏ ଅଧିକାରୁ ଅଧିକା ସେ ମାଟିରୁ ପୋଷଣ ନବ। ଯେକୌଣସି ଜାଗାରେ ଗଛଟିଏ ଲଗାଇଲେ ତାର ପ୍ରତିଯୋଗିତା ହେଇଥାଏ ତାର ଅନ୍ତର୍ନିହିତ ଗଛ ସହିତ, ଫସଲ ସହିତ। ସେଇ ଫସଲକୁ କେମିତି ଆମେ ତାର ଆଫେକ୍ଟ କିଛି କରିବ ନାହିଁ, ସେଥିପାଇଁ ଆମେ
1: ଯେକୌଣସି
0: କୁପ୍ରଭାବ ପଡିବ ନାହିଁ, ସେତେବେଳେ ଆମେ ଦୀର୍ଘ ମିଆଦି ଗଛ କିଛି ନେଲେ ଭଲ, ଆଉ କିଛି କମ୍ ମିଆଦି ସ୍ୱଳ୍ପ ମିଆଦି ଗଛ ନେଲେ ମଧ୍ୟ ଭଲ। କିନ୍ତୁ ଯେକୌଣସି ସ୍ୱଳ୍ପ ମିଆଦି ଗଛ ତାର ସମସ୍ୟା ହଉଛି ସେ ବହୁତ ଦ୍ରୁତ ଗତିରେ ବଢିବ, ଆଉ ସିଏ ସବୁକିଛି ପୋଷଣ ମଧ୍ୟ ବେଶୀ ନବ ମାଟିରୁ। ସେଇ ସମୟରେ ଅନ୍ତର୍ନିହିତ ଫସଲ

0: ଟିକେ ପ୍ରଭାବ ପଡିବାର ଅଛି। ସେଇ ସମୟରେ କଣ କରିବେ ଆପଣ, କିଛି ସ୍ୱଳ୍ପ ମିଆଦି ଗଛ, କିଛି ଦୀର୍ଘ ମିଆଦି ଗଛ ନେବେ। ମୁଁ ଲଗେଇବି, ମୁଁ 2 ବର୍ଷ ପରେ 3 ବର୍ଷ ପରେ ଫଳ ପାଇବି, ସେ ଫଳକୁ ନେଇକି ବଜାରରେ ବିକି କରିକି କିଛି ପାଇଲି। ଆପଣ ଜାଳେଣୀ ହିସାବରେ ବ୍ୟବହାର କରିପାରିବେ, କାଠକୁ ଜାଳେଣୀ ହିସାବରେ ବ୍ୟବହାର କରିପାରିବେ। ତା ସହିତ ଆପଣ ଯୋଉ ଆମର କହୁଛନ୍ତି ଜବକ୍ଷାର ଯାନ ଯୁକ୍ତ ଯୋଉ ଆମର ଗଛ ଗୁଡାକ ବି ନଉଛନ୍ତି, ସେ ଗଛର ପତ୍ରକୁ ଆପଣ ଗାଈକୁ ଖାଇବାକୁ ଦେଇପାରିବେ। ମାଟିରେ ପଡିଲେ ଉର୍ବରତା ବଢାଇବ, ତା ସହିତ ଅମ୍ଳଜାନ ମଧ୍ୟ ବହୁତ ପରିମାଣର ରିଲିଜ କରିବ। ଏଇସବୁ ଲାଭ ଆମେ ପାଇପାରିବା ଏଇ ଗଛ ମାଧ୍ୟମରେ, ଦୀର୍ଘ ମିଆଦି ଗଛ ମାଧ୍ୟମରେ।
1: ଆଚ୍ଛା, ଆପଣ ଯୋଉ କହିଲେ ସ୍ୱଳ୍ପ ମିଆଦି ଆଉ ଦୀର୍ଘ ମିଆଦି ଗଛ, ତାର ଉଦାହରଣ କିଛି ଦେଇପାରିବେ?
0: ଆଜ୍ଞା ମ୍ୟାଡାମ, ସ୍ୱଳ୍ପ ମିଆଦି ଗଛ ଯେମିତିକି ଆମର ଆକାଶିଆ ହେଇଗଲା, ପ୍ରାୟ ଆମର ଏଇ ଉପକୂଳବର୍ତ୍ତୀ ଅଞ୍ଚଳରେ ଚାଷୀମାନେ ହୁଡ଼ାରେ ଲଗାଉଛନ୍ତି। ଆକାଶିଆ ଅରିକୁଲି ଫର୍ମିସ୍ ହେଇଗଲା, ଆକାଶିଆ ମାଞ୍ଜିୟମ୍ ହେଇଗଲା, ବାଉଁଶ, ବାଉଁଶ ଗୋଟେ ପ୍ରଜାତି, ବାମ୍ବୁସା ନ୍ୟୁଟାନ୍ସ, ବାମ୍ବୁସା ଭଲଗାରିସ୍, ଯୋଉଟାକି ଆମର ବହୁତ ବଜାର ଚାହିଦା ଅଛି। ଏଇସବୁ ବହୁତ ସାରା ପେପର ଇଣ୍ଡଷ୍ଟ୍ରି କିଣିକି ନେଉଛନ୍ତି ଆରାମରେ, ତ 2-3 ବର୍ଷରେ ଆପଣ ଆୟ ମଧ୍ୟ ପାଇଯିବେ ସେଥିରୁ। ଆଉ ଦୀର୍ଘ ମିଆଦି ହେଇଗଲା ଶିଶୁ ହେଇଗଲା, ସିରିଷ, ଶାଗୁଆନ ହେଇଗଲା, ମହୋଗାନୀ ହେଇଗଲା, ମେଲିଆ ଡୁବିଆ ହେଇଗଲା, ନିମ୍ ହେଇଗଲା, ଆପଣ ଏଇସବୁ ଗଛକୁ ଲଗାଇଲେ ଦୀର୍ଘ ମିଆଦିରେ ସମୟ ଟୁ ସମୟ ଆପଣ ଆୟ ପାଇପାରିବେ ସେଥିରୁ।
1: ତାହେଲେ ଚାଷୀ ଭାଇମାନଙ୍କୁ 2 ପ୍ରକାର ଚାଷ କରିବା ପାଇଁ ପଡିବ, ସ୍ୱଳ୍ପ ମିଆଦି ବନୀକରଣ କରିବେ, ତା ସହିତ ଦୀର୍ଘ ମିଆଦି ବନୀକରଣ ବି କରିବେ।
0: ଆଜ୍ଞା,
1: ସମୟାନୁକ୍ରମେ ସେମାନେ ଲାଭବାନ ହେବେ। ଆପଣ ତ ଖୁବ ସୁନ୍ଦର ଭାବରେ ବୁଝେଇଲେ। ତାହେଲେ ଏଇଠି ଗୋଟେ ପ୍ରଶ୍ନ ମନରେ ଉଠୁଛି, ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଏମିତି ପରାମର୍ଶ ଦିଅନ୍ତୁ ଯେମିତି ସେ ଆପଣଙ୍କ କଥା ଶୁଣିକି ଏଇ କୃଷି ବନୀକରଣ ପ୍ରତି ଆଗ୍ରହ ପ୍ରକାଶ କରିବେ ଆଉ କୃଷି ବନୀକରଣ ପାଇଁ ଆଗେଇ ଆସିବେ।
0: ଆଜ୍ଞା, ମୁଁ ଆମ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଏତିକି କହିବି, ଆମର ଜମି କେବଳ ଆଜିର ଖାଦ୍ୟ ଉତ୍ପାଦନର ମାଧ୍ୟମ ନୁହେଁ, ଏହା ଆମ ପରିବାରର ଭବିଷ୍ୟତର ଏକ ସମ୍ପତ୍ତି। ତେଣୁ ଜମିକୁ ଏଭଳି ବ୍ୟବହାର କରିବା ଦରକାର ଯାହାରୁ ଆଜିର ଆୟ ସହିତ ଆସନ୍ତାକାଲିର ଆୟ ମଧ୍ୟ ସୃଷ୍ଟି ହେବ। କୃଷି ବନୀକରଣ ଆମକୁ ସେହି ସୁଯୋଗ ଦେଇପାରେ। କିନ୍ତୁ ମନେ ରଖନ୍ତୁ, ଗଛ ଲଗାଇବା ହେଉଛି ଆରମ୍ଭ। ଠିକ୍ ଗଛ ବାଛିବା, ଠିକ୍ ଦୂରତାରେ ଲଗାଇବା, ଯତ୍ନ ନେବା ଏବଂ ଠିକ୍ ବଜାର ସହ ଯୋଡ଼ି ହେବା ଆମ ସଫଳତାର ଚାବି। ତେଣୁ ଆସନ୍ତୁ, ଫସଲ ସହ ଗଛ ଲଗାଇବା, ଆୟର ନୂଆ ରାସ୍ତା ଖୋଲିବା। ଗୋଟିଏ ଜମି, ଅନେକ ଉତ୍ପାଦ, ବିବିଧ ଆୟ, ସୁସ୍ଥ ପରିବେଶ, ଏହା ହେଉଛି ଆମର ଲକ୍ଷ୍ୟ ଏବଂ କୃଷି ବନୀକରଣ ମଧ୍ୟ ଉଦ୍ଦେଶ୍ୟ।
1: ଯାହା ହେଉ, ଡକ୍ଟର ହିରଣ୍ମୟୀ ମ୍ୟାଡାମ, ଆଜି ଆପଣ ଆମର ଆକାଶବାଣୀ କଟକ କେନ୍ଦ୍ରକୁ ଆସିଲେ ଆଉ ବନାନୀ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଯାହା ଆମର ଆଲୋଚନା ଥିଲା କୃଷି ବନୀକରଣ ଚାଷୀଙ୍କ ଅତିରିକ୍ତ ଆୟର ନୂଆ ସୁଯୋଗ ସମ୍ପର୍କରେ ଅନେକ ଗୁଡ଼ିଏ ସୁନ୍ଦର ସୁନ୍ଦର କଥା କହିଲେ। ଆଜି ଯୋଉ ଆମର ଚାଷୀ ଭାଇ ଭଉଣୀମାନେ ଯୋଉମାନେ ସ୍ୱଳ୍ପ ମିଆଦି ଦୀର୍ଘ ମିଆଦି ବା କୃଷି ବନୀକରଣ କରିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି ବା ଆଗ୍ରହ ଅଛି, ସେମାନଙ୍କର ଆୟ ବଢ଼ାଇବା ପାଇଁ ଚାହୁଁଛନ୍ତି, ସେ ଯଦି ଆପଣଙ୍କ କଥା ଶୁଣିଥିବେ ନିଶ୍ଚୟ ଭାବୁଛି ସେମାନେ ଲାଭବାନ ହେବେ। ସେଥିପାଇଁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତଥା ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ଧନ୍ୟବାଦ। ନମସ୍କାର।

ଆକାଶବାଣୀ କଟକ। ଜାପାନଠାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ା 2026ର ପୂର୍ବାବଲୋକନ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ବାରିପଦା ଏଥର ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ମେଷ୍ଟର ଗୁରୁ ମହାନ୍ତି, ଶିଳ୍ପୀ ଗାଇଛନ୍ତି ନିଜ ରଚନାରୁ।

କାର୍ଯ୍ୟକ୍ରମ ଶେଷରେ ସୁଗମ ସଙ୍ଗୀତଟିଏ ନେଇଛୁ ଶିଳ୍ପୀ ସ୍ୱାଗତିକା ମହାପାତ୍ରଙ୍କ କଣ୍ଠରୁ, ଗୀତ ସୌମିତ୍ର ଚାଟାର୍ଜୀ।

ଶୁଣିଲେ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ଶିଳ୍ପୀମାନେ ଥିଲେ ମେଷ୍ଟର ଗୁରୁ ମହାନ୍ତି ଏବଂ ସ୍ୱାଗତିକା ମହାପାତ୍ର। ପ୍ରିୟ ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଏବଂ ଆଜିର ଅଧିବେଶନ ସହିତ ମୁଁ ସତ୍ୟବ୍ରତ ସାହୁ। ଆକାଶବାଣୀ ବାରିପଦା ଏଥର ପୁରାତନ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତ ଅତୀତ କ୍ରମରେ ଶୁଣନ୍ତୁ। ପୁରାତନ ହିନ୍ଦୀ କଥାଚିତ୍ର ଅନାମିକା ଚଳଚ୍ଚିତ୍ରର ଗୀତଟିଏ, କଣ୍ଠ ଦେଇଛନ୍ତି କିଶୋର କୁମାର।

ପୁରାତନ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତ ଅତୀତ କ୍ରମରେ ଶୁଣିଲେ ପୁରାତନ ହିନ୍ଦୀ କଥାଚିତ୍ର ଅନାମିକାର ଗୀତଟିଏ। କଣ୍ଠଦାନ କରିଥିଲେ କିଶୋର କୁମାର। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ହିନ୍ଦୀରେ ସମାଚାର ଶୁଣିପାରିବେ କିଛିକ୍ଷଣ ମଧ୍ୟରେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଓଡ଼ିଶୀ କୀର୍ତ୍ତନ, ପରିବେଷଣ କରୁଛନ୍ତି ଶିଳ୍ପୀ ନାରାୟଣ ବାରିକ ଏବଂ ସାଥୀ। ଓଡ଼ିଶୀ କୀର୍ତ୍ତନ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
1: ହଁ ଭାଇ, କାହାରେ ଚାଲ ହଉ,
2: ଖରା ପାଣି ପବନ ସବୁର ସମାଧାନ କରତେ ହଉ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
3: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର, ପମ୍ପସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା
3: ଜାଣିନ କି ହଉ, ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
3: ଚାଲ।
5: ପ୍ରିୟ ଟିଭି ନଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ର ବିଜୁଳି ଉପଭୋକ୍ତା ଗଣ ଧ୍ୟାନ ଦିଅନ୍ତୁ। ବିଜୁଳି ସେବାରେ ସୁବିଧା ପାଇଁ TPN ଓ DL ଆପଣଙ୍କ ପାଇଁ ଆଣିଛନ୍ତି ମାଇ ଟାଟା ପାୱାର ମୋବାଇଲ ଆପ୍। ଏହାକୁ ଆପଣ ଗୁଗୁଲ ପ୍ଲେ ଷ୍ଟୋର ଅଥବା ଆପଲ ଷ୍ଟୋରରୁ ଡାଉନଲୋଡ କରିପାରିବେ। ସେଥିରେ ବିଜୁଳି ବିଲ୍ ପୈଠ କରି ପାଆନ୍ତୁ 5% ପର୍ଯ୍ୟନ୍ତ ରିହାତି। ବିଜୁଳି ବ୍ୟବହାର, ଅଭିଯୋଗ ଦାଖଲ, ନିଜେ ମିଟର ରିଡିଂ, ବିଲ୍ ପ୍ରସ୍ତୁତି ଆଦି ସୁବିଧା ସବୁ ସେଥିରେ ରହିଛି। ଏହା ଓଡ଼ିଆ ଏବଂ ଇଂରାଜୀରେ ମଧ୍ୟ ଉପଲବ୍ଧ। ଆପଣଙ୍କ ପାଇଁ, ଆପଣଙ୍କ ସହିତ ସର୍ବଦା TPN ଓ DL।
1: ହଁ ଭାଇ, କାହାରେ ଚାଲ ହଉ,
3: ଖରା ପାଣି ପବନ ସବୁ ସମାଧାନ କରତେ ହଉ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
3: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର, ପମ୍ପସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା
3: ଜାଣିନ କି ହଉ, ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
3: ଚାଲ।
5: ପ୍ରିୟ ଟିଭି ନଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ର ବିଜୁଳି ଉପଭୋକ୍ତା ଗଣ ଧ୍ୟାନ ଦିଅନ୍ତୁ। ଆପଣଙ୍କ ବିଜୁଳି ଦେୟ ନିକଟସ୍ଥ ବିଜୁଳି କାର୍ଯ୍ୟାଳୟ ଅଥବା ଅନଲାଇନ୍ରେ ନିର୍ଦ୍ଧାରିତ ଅବଧି ମଧ୍ୟରେ ପୈଠ କରନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ। ବର୍ତ୍ତମାନ ବିଜୁଳି ବିଲ୍ ଫୋନ୍ ପେ, ପେଟିଏମ୍, ଗୁଗୁଲ୍ ପେ, ଆମାଜନ୍ ପେ, ଏୟାରଟେଲ୍ ମନି, ଆକ୍ସିସ୍ ପେ କିମ୍ବା ମୋବାଇଲ୍ ବ୍ୟାଙ୍କିଙ୍ଗ୍ ପ୍ରଭୃତି ଡିଜିଟାଲ୍ ମାଧ୍ୟମ ଦ୍ୱାରା ପୈଠ କରନ୍ତୁ ଏବଂ 3% ରିହାତି ପାଆନ୍ତୁ। ଆବଶ୍ୟକ ସମୟସୀମା ମଧ୍ୟରେ ଏହି ଦେୟ ପୈଠ କଲେ ଆପଣ 2% ଅତିରିକ୍ତ ରିହାତି ମଧ୍ୟ ପାଇପାରିବେ। ଆପଣଙ୍କ ପାଇଁ, ଆପଣଙ୍କ ସହିତ ସର୍ବଦା TPN ଓ DL।

ବାଳିକ କହିଲା ଥଲରେ ଆଜିର ଏଇ ଶୁଭ ମୁହୂର୍ତ୍ତରେ କୌଣସି ଅଶୁଭ କଥା ଦେଖା ହେବ ନାହିଁ, ଏଣୁ ତୁ ଆନନ୍ଦ ମନରେ ତୋର ପୂଜା କାର୍ଯ୍ୟ ସମାପ୍ତି କର। ନାଗାର୍ଜୁନ ମାର କୌଣସି କଥା

ଶିଳ୍ପୀ ନାରାୟଣ ବାରିକ ଏବଂ ସାଥୀଙ୍କ ପରିବେଷିତ ଓଡ଼ିଶୀ କୀର୍ତ୍ତନ ଶୁଣିଲେ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:30। ଏଥର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଦିଲୱାରେର କେତୋଟି ଗୀତ।